ଆକାଶବାଣୀ ବାରିପଦା, ଆଜି ଶନିବାର 1948 ଶତାବ୍ଦୀର ଆଶ୍ୱିନ 11 ଦିନ, ତଦନୁସାରେ ଇଂରାଜୀ 2026 ମସିହା ଅକ୍ଟୋବର ମାସର 3 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ସ୍ୱାଗତ କରୁଛୁ ଆମର ଆଜିର ପ୍ରଥମ ତଥା ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ଶ୍ରୋତାବନ୍ଧୁ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:57।

ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା କାର୍ଯ୍ୟକ୍ରମ ଆରମ୍ଭରେ କଣ୍ଠଶିଳ୍ପୀ ଜୀବନାନନ୍ଦ ଅଧିକାରୀ ଗାଇଛନ୍ତି ଅଲିକ୍ ବିଶ୍ୱାଳଙ୍କ ରଚନାରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତଟି ଡକ୍ଟର ଅମୂଲ୍ୟ ମହାପାତ୍ରଙ୍କ ରଚନାରେ ଗାଇଛନ୍ତି କଣ୍ଠଶିଳ୍ପୀ ସୁପ୍ରଭା ପାଢ଼ୀ।

0: ଏଇଠି ଶେଷ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନାକୁ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
1: ଉପସ୍ଥାପନା କରିଛନ୍ତି ପ୍ରତାପ ଚନ୍ଦ୍ର ତ୍ରିପାଠୀ।
2: ଶରତ ଋତୁ ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଏହି ପବିତ୍ର ବେଳାରେ ମହାଦେବୀ ମହାପୂଜାକୁ ଆଗମନ କରନ୍ତି। ରାଧାଷ୍ଟମୀରେ ଦେବୀଙ୍କୁ ଶୟନ କରାଯାଇଥାଏ। ଠିକ 15 ଦିନ ଗତେ ମୂଳାଷ୍ଟମୀ ଅର୍ଥାତ୍ ଆଶ୍ୱିନ କୃଷ୍ଣ ଅଷ୍ଟମୀ ତିଥିରେ ମାଙ୍କୁ ନିଦ୍ରାରୁ ଉଠାଇ ଦିଆଯାଇଥାଏ, ଯାହାକୁ ଦେବୀ ଉତ୍ଥାପନ ବୋଲି ଆପଣମାନେ ଜାଣିଛନ୍ତି। ବେଦଜ୍ଞ ଆଚାର୍ଯ୍ୟମାନେ ଏହି ଦିନ ଘଟସ୍ଥାପନ କରି ମୂଳ ମନ୍ତ୍ରରେ ମାଙ୍କୁ ଚୁଆ ଚନ୍ଦନ ଅଁଳା ହରିଦ୍ରା ଆଦି ଲଗାଇ ସହସ୍ର କୁମ୍ଭରେ ଅଭିଷେକ କରିଥାନ୍ତି। ପ୍ରଣାମ ନିବେଦନ ପୂର୍ବକ ମହାଶକ୍ତିଙ୍କର 16 ପୂଜା ପ୍ରାରମ୍ଭ କରାଯାଇଥାଏ। 16 ଦିନରେ 16 ବେଶ ଏବଂ 16 ଉପଚାର ପୂଜା ମହାଦେବଙ୍କୁ ପ୍ରଦାନ କରାଯାଇଥାଏ। ଏହି ପୂଜା ଦେବତାମାନଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ବୋଲି ଶାସ୍ତ୍ର କୁହନ୍ତି। ସମାଜରେ ଯେତେବେଳେ ଲୋକମାନେ ବିଭିନ୍ନ ପ୍ରକାର ବିପତ୍ତିରେ ପଡ଼ିଥାନ୍ତି, ସେହି ସମୟରେ ଶକ୍ତିଙ୍କର ଆରାଧନା କରିବା ଦ୍ୱାରା ତାଙ୍କ ଭିତରେ ଶକ୍ତି ଜାଗରିତ ହୋଇଥାଏ। ମୂଳାଷ୍ଟମୀ ପୂଜା ଦ୍ୱାରା ମୂଳାଧାର ଚକ୍ରର ସାମର୍ଥ୍ୟ ବୃଦ୍ଧି ହୋଇଥାଏ। ଦୁର୍ଗତିରୁ ରକ୍ଷା କରନ୍ତି ବୋଲି ତାଙ୍କୁ ଦୁର୍ଗା ନାମରେ ସମ୍ବୋଧନ କରାଯାଇଥାଏ। ଶାରଦୀୟ ଦୁର୍ଗା ପୂଜାର ଆଦ୍ୟ ଚରଣ ହେଉଛି ମୂଳାଷ୍ଟମୀ। ଓଡ଼ିଶାର ବିଭିନ୍ନ ଶକ୍ତିପୀଠମାନଙ୍କରେ ଏହି ମୂଳାଷ୍ଟମୀଠାରୁ 16 ପୂଜା ଆରମ୍ଭ ହୋଇଥାଏ। ଚଣ୍ଡିପାଠ ଧ୍ୱନିରେ ତରଙ୍ଗାୟିତ ହୋଇଥାଏ ଦେବୀପୀଠଗୁଡ଼ିକ। ଏହା ଏକ ଅପୂର୍ବ ସୁଯୋଗ ଆଣିଥାଏ ଆମ୍ଭମାନଙ୍କ ପାଇଁ ଜନ୍ମ ଜନ୍ମାନ୍ତରର ଅପରାଧ ଖଣ୍ଡନ କରିବାକୁ। ଦେବୀ ଅପରାଧ କ୍ଷମାପନ ସ୍ତୋତ୍ରରେ ଜଗଦ୍ଗୁରୁ ଆଦିଶଙ୍କରାଚାର୍ଯ୍ୟ ସ୍ତୁତି କରିଛନ୍ତି ଦେବୀଙ୍କୁ। ମତ୍ସମଃ ପାତକି ନାସ୍ତି ପାପଗ୍ନି ତ୍ୱତ୍ସମା ନହି ଏବଂ ଜ୍ଞାନ୍ତୁଆ ମହାଦେବୀ ଯଥା ଯୋଗ୍ୟମ୍ ତଥା କରୁ। ହେ ମା, ମୋ ପରି ପାପୀ କେହି ନାହାନ୍ତି, ଆଉ ତୁମ ପରି ପାପକୁ ନଷ୍ଟ କରିବା ଶକ୍ତିମୟୀ ମଧ୍ୟ କେହି ନାହାନ୍ତି। ଏହି ପ୍ରାର୍ଥନା ଭକ୍ତଟିଏ ମାଙ୍କ ପାଖରେ ରଖୁଛି। ଏହି ମୂଳାଷ୍ଟମୀରେ ପାର୍ବଣର ଆରମ୍ଭ ସହିତ ପ୍ରତିଟି ଘରର ଗୃହିଣୀମାନେ ଦୂତି ବାହନ ଓଷା କରିଥାନ୍ତି। ଏହି ଉପଲକ୍ଷେ ବିଭିନ୍ନ ପ୍ରକାର ପନିପରିବା ଏବଂ ଗଜା ମୁଗ ବୁଟ ଇତ୍ୟାଦି ସମାହାରରେ ଘାଣ୍ଟ ତରକାରୀ କରିଥାନ୍ତି। ଏହା ଅତ୍ୟନ୍ତ ସ୍ୱାଦ ସମ୍ପନ୍ନ ଅଟେ। ବର୍ଷକରେ ଗୋଟିଏ ଦିନ ଏହା ପାଳିତ ହୋଇଥାଏ ଏବଂ ଆମ ପରମ୍ପରା ସହିତ ଜଡ଼ିତ ଅଟେ। ବାସ୍ତବରେ ମୂଳାଷ୍ଟମୀ ଦେବୀ ପୂଜାର ଏକ ପ୍ରକୃଷ୍ଟ ତିଥି ଅଟେ, ଯାହା ମର୍ତ୍ତ୍ୟ ଲୋକରେ ମାଙ୍କର ଆବାହନୀ ମନ୍ତ୍ର ପାଠ କରିଥାଏ। ହେ ମା, ତୁମେ ହିଁ ଜଗତର ଆଧାର ଭୂତା। ସପ୍ତସତୀରେ ଏକଥା ଦେବଗଣ କହିଛନ୍ତି, ଆଧାର ଭୂତା ଜଗତ ସ୍ତୁମେକା ମହି ସ୍ୱରୂପେଣ ୟତଃ ସ୍ଥିତାସି ଅପାମ ସ୍ୱରୂପ ସ୍ଥିତୟା ତ୍ୱୈତତ୍ ଆପ୍ୟାୟତେ କୃତ୍ସ୍ନ ମଲଙ୍ଘ୍ୟ ବୀର୍ଯ୍ୟେ। ମୂଳାଷ୍ଟମୀ ହେଉଛି ଆମ୍ଭମାନଙ୍କ ପାଇଁ କୃପା ଓ ଆଶୀର୍ବାଦର ପର୍ବ ଅଟେ। ମାଙ୍କ ପାଖରୁ ପ୍ରଚଣ୍ଡ ଶକ୍ତି ସନ୍ତାନମାନେ ପାଇଥାନ୍ତି। ଶକ୍ତି ପ୍ରାପ୍ତିର ଅର୍ଥ ନୁହେଁ ଅନ୍ୟକୁ ବାହୁବଳ ପ୍ରୟୋଗ କରି ପୀଡ଼ା ଦେବା ବା ଭୟଭୀତ କରାଇବା। ବର୍ତ୍ତମାନ ସମାଜରେ ଘଟୁଥିବା ନାରୀ ନିର୍ଯାତନାକୁ ଦୂର କରି ଦେବୀ ସ୍ୱରୂପରେ ମାତୃଭାବନାରେ ନାରୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା ହେଉଛି ବାସ୍ତବରେ ଶକ୍ତିଙ୍କର ଆରାଧନା। ଯଶ କୀର୍ତ୍ତି ଆୟୁ ଆରୋଗ୍ୟ ଲାଭ ପାଇଁ ମୂଳାଷ୍ଟମୀରେ ଆମ୍ଭେମାନେ ମାଙ୍କୁ ଧରାପୃଷ୍ଠକୁ ସ୍ୱାଗତ କରିବା ସହିତ ପୂଜାର୍ଚ୍ଚନା କରିବା ଉଚିତ। ଦେବୀଙ୍କର ପୂଜା ବର୍ଷକ ସାରା କୌଣସି ନା କୌଣସି ଗୃହୀ ଲୋକମାନେ ସମାଜର ବିଭିନ୍ନ ସ୍ଥାନରେ ଦେବାଳୟମାନଙ୍କରେ କରିଥାନ୍ତି, କିନ୍ତୁ କ'ଣ ଏମିତି ରହିଛି ଦେବୀ ଉତ୍ଥାପନ ଏବଂ ଦେବୀଙ୍କର ଆଗମନ ପୁଣି ମର୍ତ୍ତ୍ୟ ଲୋକରେ? ଏ କଥାକୁ ସ୍ପଷ୍ଟ ଭାବରେ ଦୁର୍ଗା ସପ୍ତସତୀ କହୁଛନ୍ତି, ଶରତ୍କାଳେ ମହାପୂଜା କ୍ରିୟତେ ୟାଚ ବାର୍ଷିକୀ। ଅର୍ଥାତ୍ ଶାରଦୀୟ ଦୁର୍ଗା ପୂଜାରେ ମା ଗୋଟିଏ ଥର ଓହ୍ଲେଇ ଆସନ୍ତି 16 ଦିନ ପାଇଁ ସ୍ୱତନ୍ତ୍ର ଭାବରେ।

ପୂଜା ପାଇବାକୁ। ଏ ମର୍ତ୍ତ୍ୟ ଲୋକରେ ମାଙ୍କର ଆଦର କରାଯାଏ, ଅପେକ୍ଷା ରଖିଥାନ୍ତି ଶ୍ରଦ୍ଧାଳୁମାନେ, ଏବଂ ବିଭିନ୍ନ ପ୍ରକାର ଉପଚାର ଦେଇ ମାଙ୍କୁ କିଏ ପଞ୍ଚ ଉପଚାର, କିଏ ଷୋଡ଼ଶ ଉପଚାର ଏବଂ କିଏ 64 ଉପଚାର, ଏହିପରି ଭାବରେ ମାଙ୍କୁ ପୂଜା କରିଥାନ୍ତି। ମା କଲ୍ୟାଣ କରନ୍ତୁ ଜଗତର, ଏହି କାମନା ଆମେ କରିବା।

ସେଶହେଲା ଅନୁଚିନ୍ତା ଉପସ୍ଥାପନା କରିଥିଲେ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଆକାଶବାଣୀ କଟକ ପ୍ରସାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 176ତମ ଭାଗ।

ବୃତ୍ରାସୁର ଇନ୍ଦ୍ରଙ୍କୁ ଜ୍ଞାନ ସମ୍ଭୂତ ନାନାବିଧ ତତ୍ତ୍ୱ କଥା କହି ପୁନରାୟ ଅସ୍ତ୍ର ଧାରଣ କରିବାକୁ ପ୍ରବର୍ତ୍ତାଇଛି। ଗୋଟିଏ ବାହୁ ଛିନ୍ନ, ତଥାପି ସେ ଇନ୍ଦ୍ରକୁ ସଂହାର କରିବାକୁ ଯଥାଶକ୍ତି ଚେଷ୍ଟା କରୁଛି। ତାହାର ଉଦ୍ୟମ ଦେଖି ଇନ୍ଦ୍ରଙ୍କର ଚୈତନ୍ୟ ଉଦୟ ହୋଇଛି। ସେ ବୃତ୍ରର ଭକ୍ତିକୁ ପ୍ରଶଂସା କରିଛନ୍ତି। ପରସ୍ପର ଧର୍ମବୁଦ୍ଧିରେ କଥାବାର୍ତ୍ତା କରି ପୁଣି ଘୋର ଯୁଦ୍ଧ କରିଛନ୍ତି। ବୃତ୍ରାସୁରର ଆଉ ଗୋଟିଏ ବାହୁ ଛିନ୍ନ ହୋଇଛି। ସେ ଏବେ ମୁଖ ବ୍ୟାଦାନ କରି ଇନ୍ଦ୍ରଙ୍କୁ ଗ୍ରାସ କରୁଛି।

0: ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 176ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଦୁଃଖିଶ୍ୟାମ ତ୍ରିପାଠୀ, ମନ୍ମଥ ମିଶ୍ର, ସଙ୍ଗୀତା ଗୋସାଇଁ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ଦାଶରଥୀ ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ପାଗ ପରିଷ୍କାର ହେଲେ କ୍ଷେତରୁ ଅଧିକ ଜଳ ନିଷ୍କାସନ କରି ସାର ପ୍ରୟୋଗ କରନ୍ତୁ। ସବୁ ଫସଲରେ ନିୟମିତ ଭାବରେ ରୋଗ ଏବଂ ପୋକର ସର୍ବେକ୍ଷଣ କରନ୍ତୁ। ବର୍ଷା ଯୋଗୁଁ ଫସଲରେ ପତ୍ରପୋଡ଼ା, ଝାଉଁଳା ଓ ମୂଳ ସଢ଼ା ରୋଗ ଦେଖାଦେବାର ସମ୍ଭାବନା ଅଛି। ତେଣୁ ବର୍ଷା ଛାଡ଼ିଗଲା ପରେ ଏକର ପ୍ରତି 1 ଲିଟର ପାଣିରେ 2 ଗ୍ରାମ ମେଟାଲାକ୍ସିଲ ସହିତ ମାଙ୍କୋଜେବ୍ କିମ୍ବା 2 ଗ୍ରାମ କାର୍ବେଣ୍ଡାଜିମ୍ ସହିତ ମାଙ୍କୋଜେବ୍ ଓ 1 ଗ୍ରାମ ପ୍ଲାଣ୍ଟୋମାଇସିନ୍କୁ ମିଶାଇ ଫସଲର ମୂଳକୁ ସିଞ୍ଚନ କରନ୍ତୁ। ଧାନ ଫସଲରେ ମହିଷା ରୋଗର ପରିଚାଳନା ପାଇଁ ଏକର ପ୍ରତି 400 ମିଲିଲିଟର ହେକ୍ସାକୁନାଜୋଲ ନାମକ ଫିମ୍ପିନାଶକ କିମ୍ବା 200 ମିଲିଲିଟର ଆଜିକ୍ସୋଷ୍ଟ୍ରୋବିନ୍ ଓ ଡାଇଫେନୋକୁନାଜୋଲର ମିଳିତ ଫିମ୍ପିନାଶକ କିମ୍ବା 80 ଗ୍ରାମ ଟେବୁକୁନାଜୋଲ ଓ ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ୍ର ମିଳିତ ଫିମ୍ପିନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଧାନ ଫସଲରେ ପତ୍ରମୋଡ଼ା ଓ ନଳୀପୋକର ନିରାକରଣ ପାଇଁ ଏକର ପ୍ରତି 200 ମିଲିଲିଟର ଲାମ୍ଡା ସାଇହାଲୋଥ୍ରିନ୍ 5% ଇସି କିମ୍ବା 400 ମିଲିଲିଟର ଫିପ୍ରୋନିଲ୍ 5% ଇସି କିମ୍ବା 60 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ 18.5% ଇସି ପ୍ରୟୋଗ କରନ୍ତୁ। ଧାନ ଫସଲରେ ପତ୍ରପୋଡ଼ା ରୋଗର ନିୟନ୍ତ୍ରଣ ପାଇଁ ଏକର ପ୍ରତି 600 ଗ୍ରାମ କପର ହାଇଡ୍ରୋକ୍ସାଇଡ୍ 53.8% DF କିମ୍ବା 200 ଗ୍ରାମ ପ୍ଲାଣ୍ଟୋମାଇସିନ୍ ସହିତ 400 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ 85% WP ମିଶାଇ ପ୍ରୟୋଗ କରନ୍ତୁ। ରୋଗ ସମୟରେ କ୍ଷେତରେ ଯବକ୍ଷାରଜାନ ଜାତୀୟ ସାର ପ୍ରୟୋଗ କରନ୍ତୁ ନାହିଁ। ଆଖୁ ଫସଲରେ ପଗବିନ୍ଧା ପୋକର ପରିଚାଳନା ପାଇଁ ଜୈବିକ ଉପାୟରେ ଏକର ପ୍ରତି ଗୋଟିଏ ଟ୍ରାଇକୋଗ୍ରାମା ଚିଲୋନିସ୍ କାର୍ଡ ପ୍ରତି ସପ୍ତାହ ଅନ୍ତରରେ 6 ଥର ବ୍ୟବହାର କରନ୍ତୁ। କାର୍ଡଟିକୁ ନିର୍ଦ୍ଧାରିତ ସ୍ଥାନରେ ଖଣ୍ଡ ଖଣ୍ଡ କରି 12 ସ୍ଥାନରେ ଲଗାନ୍ତୁ। ରାସାୟନିକ ଉପାୟରେ ଏହି କୀଟର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ଫିପ୍ରୋନିଲ୍ ନାମକ କୀଟନାଶକ କିମ୍ବା 400 ମିଲିଲିଟର ପ୍ରୋଫେନୋଫସ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏହା ବଦଳରେ ଆପଣ ଏକର ପ୍ରତି 4 କିଲୋଗ୍ରାମ କ୍ଲୋରାଟ୍ରାନିଲିପ୍ରୋଲ ନାମକ ଦାନାଦର କୀଟନାଶକକୁ 8 କିଲୋଗ୍ରାମ ବାଲି ସହ ମିଶାଇ ଜମିରେ ପ୍ରୟୋଗ କରିପାରିବେ। ଚିନାବାଦାମ ଫସଲରେ ପତ୍ର ସୁଡଙ୍ଗୀ ପୋକ, ଯୌ ପୋକ, ପତ୍ର ଉଙ୍କୁଣି ପୋକର ପରିଚାଳନା ପାଇଁ ପୋକଗୁଡ଼ିକର ପ୍ରାଥମିକ ଅବସ୍ଥାରେ ଏକର ପ୍ରତି 600 ମିଲିଲିଟର ନିମ୍ବ ଜାତୀୟ କୀଟନାଶକ 1500 PPMକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ଷା ପରେ ବାଇଗଣ ଫସଲରେ ଝାଉଁଳା ରୋଗ ପାଇଁ ପ୍ରଥମେ ବାଇଗଣ ଫସଲରେ ପାଣି ଜମି ନ ରହିବା ପାଇଁ ନାଳିର ବ୍ୟବସ୍ଥା କରନ୍ତୁ। ପ୍ରତି ଲିଟର ପାଣିରେ 2 ଗ୍ରାମ ପ୍ଲାଣ୍ଟୋମାଇସିନ୍ ସହିତ 1 ମିଲିଲିଟର ଟେବୁକୋନାଜୋଲ ନାମକ ଫିମ୍ପିନାଶକ ମିଶାଇ ଗଛ ମୂଳ ଏବଂ ମାଟିକୁ ଭଲ ଭାବରେ ଭିଜାଇ ଦିଅନ୍ତୁ। ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବା ଫସଲରେ କାଙ୍କେଡ଼ିଆ ପୋକ ଲାଗିବାର ସମ୍ଭାବନା ରହିଛି। କାଙ୍କେଡ଼ିଆ ପୋକର ପରିଚାଳନା ପାଇଁ ପ୍ରାଥମିକ ଅବସ୍ଥାରେ ପ୍ରତି ଲିଟର ପାଣିରେ 3 ମିଲିଲିଟର ନିମ୍ବ ଜାତୀୟ କୀଟନାଶକ 1500 PPMକୁ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକର ପରିଚାଳନା ପାଇଁ ପ୍ରତି ଲିଟର ପାଣିରେ 2 ମିଲିଲିଟର କ୍ଲୋରୋପାଇରିଫସ୍ ନାମକ କୀଟନାଶକ କିମ୍ବା 2 ମିଲିଲିଟର ପ୍ରୋଫେନୋଫସ୍ ନାମକ କୀଟନାଶକ ମିଶାଇ ସିଞ୍ଚନ କରନ୍ତୁ।
0: ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଆଦି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ବାକି ଜିଲ୍ଲାମାନଙ୍କରେ ପାଗ ଶୁଖିଲା ରହିବ। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ଗ୍ରାମାଞ୍ଚଳ ଓ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ଅଞ୍ଚଳର ରୋଗୀମାନଙ୍କ ପାଇଁ ଉନ୍ନତ ଶଲ୍ୟ ଚିକିତ୍ସା ସୁଲଭ ଓ ସହଜ ଉପଲବ୍ଧ କରାଇବା ଦିଗରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଗୁରୁତ୍ୱାରୋପ କରିଛନ୍ତି। ଭୁବନେଶ୍ୱରଠାରେ ଆୟୋଜିତ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ସର୍ଜିକାଲ୍ ଗ୍ୟାଷ୍ଟ୍ରୋ ଏଣ୍ଟେରୋଲୋଜିର 36ତମ ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରି ରାଜ୍ୟପାଳ କହିଛନ୍ତି, ଚିକିତ୍ସାର ସୁଫଳ ବ୍ୟାପକ ଭାବେ ଲୋକଙ୍କ ପାଖରେ ପହଞ୍ଚପାରିବା ହିଁ ଚିକିତ୍ସା କ୍ଷେତ୍ରରେ ଉତ୍କର୍ଷର ପ୍ରକୃତ ମାପକ। ବୈଷୟିକ ଦକ୍ଷତା ସହିତ ସଠିକ୍ ଚିକିତ୍ସା ନିଷ୍ପତ୍ତି ଓ ବିଭିନ୍ନ ବିଶେଷଜ୍ଞଙ୍କ ସମନ୍ୱିତ ଯୋଜନା ରୋଗୀ ସେବା ପାଇଁ ଅତ୍ୟାବଶ୍ୟକ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଛନ୍ତି। ଓଡ଼ିଶା ଟ୍ରାଭେଲ୍ ବଜାର ଓଟିବି 2026ର ସପ୍ତମ ସଂସ୍କରଣ ଆଜିଠାରୁ ଭୁବନେଶ୍ୱରଠାରେ ଆରମ୍ଭ ହେଉଛି। ଏହା ଆସନ୍ତା ସୋମବାର ପର୍ଯ୍ୟନ୍ତ ଚାଲିବ। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି, ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫିକିର ମିଳିତ ସହଯୋଗରେ ଏହି ତିନିଦିନିଆ ବ୍ୟାବସାୟିକ ପର୍ଯ୍ୟଟନ ସମ୍ମିଳନୀ ଆୟୋଜିତ ହେବ। ଏଥିରେ 92ରୁ ଅଧିକ ଘରୋଇ ସଂସ୍ଥା, 27ଟି ଦେଶର ବିଦେଶୀ ଟୁର୍ ଅପରେଟର ଏବଂ 32ଟି କ୍ରେତା ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍କୁ ଆଜି 12 ବର୍ଷ ପୂରଣ ହୋଇଛି। 2014 ମସିହା ଆଜିର ଦିନରେ ମନ୍ କି ବାତ୍ର ପ୍ରଥମ ସଂସ୍କରଣ ଆକାଶବାଣୀ ପକ୍ଷରୁ ପ୍ରସାରଣ ହୋଇଥିଲା। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 138ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ 12 ବର୍ଷରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ, ସାଂସ୍କୃତିକ, ପରିବେଶ ଆଦି ସମ୍ବନ୍ଧରେ ବିଭିନ୍ନ ଘଟଣା ଆଲୋଚନା କରିଛନ୍ତି। ମନ୍ କି ବାତ୍ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଏବଂ ସାଧାରଣ ନାଗରିକଙ୍କ ମଧ୍ୟରେ ଭାବ ଆଦାନ ପ୍ରଦାନର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି। ରାଜ୍ୟର ଲୋକକଳା ଆମର ଗର୍ବ ଓ ଗୌରବ, ଏହାର ସଂରକ୍ଷଣ ଓ ପ୍ରଚାର ପ୍ରସାରରେ କଳାକାରଙ୍କ ଭୂମିକା ପ୍ରଶଂସନୀୟ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଲୋକକଳା ମହୋତ୍ସବ ଲୋକରଞ୍ଜନୀ ଆମ କଳା ଆମ ଅସ୍ମିତା କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଏହା କହିଛନ୍ତି। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରାୟ 30ଟି ଲୁପ୍ତପ୍ରାୟ ଲୋକକଳା ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରାଜ୍ୟର ଲୋକକଳା ଉପରେ ଆଧାରିତ ପୁସ୍ତକ ଲୋକରଞ୍ଜନୀ ଉନ୍ମୋଚିତ ହୋଇଥିଲା। ପୁରୀ ଶ୍ରୀକ୍ଷେତ୍ରରେ ଆଜିଠାରୁ ଶାରଦୀୟ ପାର୍ବଣର ଷୋଳ ପୂଜା ଆରମ୍ଭ ହେଉଛି। ଏଥିପାଇଁ ଆଜି ଶ୍ରୀନଗରରେ ଗଜପତିଙ୍କ ରାଜଗୁରୁ ବ୍ରାହ୍ମଣମାନଙ୍କୁ ବରଣ କରିବେ। ଶ୍ରୀମନ୍ଦିରରେ ମା' ବିମଳାଙ୍କ ପୀଠ ସହିତ ମା' ଭୁବନେଶ୍ୱରୀ, ବାଟମଙ୍ଗଳା, ଉତ୍ତରାୟଣୀ, ଦକ୍ଷିଣକାଳୀ, ଆଲମଚଣ୍ଡୀଙ୍କ ପୀଠରେ ଷୋଳ ପୂଜା ନୀତି ଆରମ୍ଭ ହେବ। ଶ୍ରୀମନ୍ଦିରରେ ସକାଳ ଧୂପ ପରେ ମା' ଦୁର୍ଗାଙ୍କ ସ୍ୱର୍ଣ୍ଣ ପ୍ରତିମା ରତ୍ନ ସିଂହାସନରେ ବିଜେ କରିବେ। ମା' ସୁଭଦ୍ରାଙ୍କ ଆଜ୍ଞାମାଳ ଦୁର୍ଗାଙ୍କୁ ଲାଗି କରାଯିବା ପରେ ଦେବୀଙ୍କ ସହସ୍ର କୁମ୍ଭାଭିଷେକ ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଆଜି ମୂଳାଷ୍ଟମୀ ସହ ଦୁର୍ଗା ମାଧବ ଉପାସନା ନୀତି ମଧ୍ୟ ପାଳନ କରାଯାଉଛି। ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା' ଭଣ୍ଡାରକରଣୀଙ୍କ ମନ୍ଦିରରେ ମଧ୍ୟ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି। ଦଶହରାରେ ଦେବଦେବୀଙ୍କୁ ନିମନ୍ତ୍ରଣ ଲାଗି ମା'ଙ୍କ ଆଜ୍ଞାମାଳ ଗ୍ରହଣ କରାଯିବ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଡୁଆ ପଞ୍ଚାୟତରେ ହସ୍ତତନ୍ତ କେନ୍ଦ୍ର ଏବଂ ଶହୀଦ ପୀଠ ଇରମରେ ଚାଲିଥିବା ବିଭିନ୍ନ ପ୍ରକଳ୍ପକୁ ଜିଲ୍ଲାପାଳ ସୁମେଶ କୁମାର ଉପାଧ୍ୟାୟ ଅନୁଧ୍ୟାନ କରିଛନ୍ତି। ବୁଣାକାରଙ୍କ ବିକାଶ, ଉତ୍ପାଦିତ ସାମଗ୍ରୀର ବଜାର ବୃଦ୍ଧି, ଇରମର ପର୍ଯ୍ୟଟନ ପ୍ରକଳ୍ପ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ, ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆଜି 72ତମ ବନ୍ୟପ୍ରାଣୀ ସପ୍ତାହର ଉଦ୍ଘାଟନୀ ସମାରୋହ ଆୟୋଜିତ ହେଉଛି। ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଗଞ୍ଜାମ ଜିଲ୍ଲାର 493ଟି ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗ୍ରାମର ମୌଳିକ ସମସ୍ୟା, ପଞ୍ଚାୟତ ବିକାଶ ଯୋଜନା, ରାସ୍ତାଘାଟ, ସ୍ୱଚ୍ଛତା, ସାମାଜିକ ସୁରକ୍ଷା ଓ ଶିକ୍ଷା ଆଦି ବିଷୟ ଉପରେ ଆଲୋଚନା କରାଯାଇଥିଲା। ସେବା ସଂକଳ୍ପ ଅଭିଯାନ ପାଳନ ଅବସରରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳି ଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ 32

0: ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଆଜି ପୁରୁଷ କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଉଭୟ ଦଳ ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ ପରସ୍କରକୁ ଭେଟିବେ। ଏହି ମ୍ୟାଚ୍ ପୂର୍ବାହ୍ନ 10:30 ଆରମ୍ଭ ହେବ। ଭାରତୀୟ କ୍ରୀଡ଼ାବିତ୍ମାନେ ଚିତ୍ତାକର୍ଷକ ପ୍ରଦର୍ଶନ ସହ ଗତକାଲି 6 ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏଥିସହ ଭାରତ 16 ସ୍ୱର୍ଣ୍ଣ, 25 ରୌପ୍ୟ ଓ 35 କାଂସ୍ୟ ପଦକ ସହ ମୋଟ 76 ପଦକ ହାସଲ କରି ପଞ୍ଚମ ସ୍ଥାନରେ ପହଞ୍ଚିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ, ଅମ୍ଳପିତ ଜନିତ ସମସ୍ୟା ଉଦ୍ଧାର ଚିକିତ୍ସା, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଉମେଶ ଚନ୍ଦ୍ର ପାତ୍ର।
2: ସାଧାରଣତଃ ଆମ୍ଭେମାନେ ଯାହା ଖାଉ ତାହା ଦାନ୍ତ ଦ୍ୱାରା ଭଲ ଭାବରେ ଚୋବାଇ ଖାଉ। ଦାନ୍ତ ନଥିଲେ ଖାଦ୍ୟ ଚୋବାଇବାରେ କଷ୍ଟ ହୁଏ ଓ ଉପଯୁକ୍ତ ଭାବରେ ନ ଚୋବାଇ ଖାଇଲେ ତାହା ଭଲ ଭାବରେ ହଜମ ହୁଏ ନାହିଁ। ଏହି ଖାଦ୍ୟ ଖାଦ୍ୟନଳୀ ବା ଇସୋଫେଗାସ୍ ଅତିକ୍ରମ କରି ପାକସ୍ଥଳୀରେ ପହଞ୍ଚେ। ପାକସ୍ଥଳୀ ଏକ ମାଂସର ଥଳୀ। ପାକସ୍ଥଳୀରେ ଏସିଡ୍ ବା ଅମ୍ଳ ଓ ପେପ୍ସିନ୍ ନାମକ 2 ରସ କ୍ଷରଣ ହୁଏ। ଖାଦ୍ୟ ପେଟରେ ପହଞ୍ଚିଲେ ବା ଖାଦ୍ୟ କଥା ଚିନ୍ତା କଲେ ମଧ୍ୟ ଏହି ରସ ପାକସ୍ଥଳୀର ବିଭିନ୍ନ ଗ୍ରନ୍ଥିରୁ ନିର୍ଗତ ହୋଇ ପାକସ୍ଥଳୀ ଭିତରେ ଜମା ହୁଏ। ଏହି 2 ପାଚକ ରସ ବ୍ୟତୀତ ପାକସ୍ଥଳୀରେ ମ୍ୟୁକାସ୍ ବା ଲାଳ ଓ ବାଇକାର୍ବୋନେଟ୍ ବା କ୍ଷାର ମଧ୍ୟ ନିର୍ଗତ ହୁଏ। ସାଧାରଣତଃ ଏହି ମ୍ୟୁକାସ୍ ଓ ବାଇକାର୍ବୋନେଟ୍ ପାକସ୍ଥଳୀୟ ମାଂସପେଶୀକୁ ଅମ୍ଳ ଓ ପେପ୍ସିନ୍ର ଦହନ କ୍ଷମତାରୁ ରକ୍ଷା କରନ୍ତି। ଅମ୍ଳ ଓ ପେପ୍ସିନ୍ ଖାଦ୍ୟ ହଜମ କରିବା ବ୍ୟତୀତ ଯେତେବେଳେ ବେଶୀ ପରିମାଣରେ ନିର୍ଗତ ହୁଏ ତାହା ପାକସ୍ଥଳୀର ମାଂସପେଶୀକୁ ଆକ୍ରାନ୍ତ କରି କ୍ଷତ ବା ଘା ସୃଷ୍ଟି କରେ। ଏହି ଦହନ ଶକ୍ତିରୁ ରକ୍ଷା ପାଇବା ପାଇଁ ପାକସ୍ଥଳୀରେ ପ୍ରଚୁର ପରିମାଣରେ ମ୍ୟୁକାସ୍ ଓ ବାଇକାର୍ବୋନେଟ୍ ମଧ୍ୟ ଥାଏ। ଯଦି କୌଣସି କାରଣରୁ ଏହି ଏସିଡ୍ ଓ ପେପ୍ସିନ୍ ଏବଂ ମ୍ୟୁକାସ୍ ଓ ବାଇକାର୍ବୋନେଟ୍ ଭିତରେ ସମତା ରକ୍ଷା ନ ହୁଏ ତାହେଲେ ଏସିଡ୍ ଓ ପେପ୍ସିନ୍ର ଦହନ କ୍ଷମତାରେ ପାକସ୍ଥଳୀୟ ମାଂସପେଶୀରେ ଘା ସୃଷ୍ଟି ହୁଏ ଓ ସେହି ଘା ବା କ୍ଷତକୁ ପେପ୍ଟିକ୍ ଅଲ୍ସର୍ ବା ଆମ୍ଳପିତ୍ତ ରୋଗ ବୋଲି କୁହାଯାଏ। ବର୍ତ୍ତମାନ ପ୍ରଶ୍ନ ହେଉଛି, କେଉଁ କାରଣରୁ ଏହି ରୋଗ ହୁଏ ବା କେଉଁ କାରଣରୁ ଏହି ଏସିଡ୍ ଓ ମ୍ୟୁକାସ୍ ଭିତରେ ଯେଉଁ ସମତା ସାଧାରଣତଃ ଥାଏ ତାହା କାହିଁକି ନଷ୍ଟ ହୁଏ। ସାଧାରଣତଃ 3 କାରଣରୁ ପେପ୍ଟିକ୍ ଅଲ୍ସର୍ ହୋଇଥାଏ। ହେଲିକୋବ୍ୟାକ୍ଟର୍ ପାଇଲୋରି ନାମକ ଏକ ଜୀବାଣୁ ପାଣି ମାଧ୍ୟମରେ ଶରୀରକୁ ପ୍ରବେଶ କରେ ଓ ଏହା ପାକସ୍ଥଳୀର ମ୍ୟୁକାସ୍ ଓ ବାଇକାର୍ବୋନେଟ୍ ସ୍ତରକୁ ଭେଦ କରି ମାଂସପେଶୀକୁ ଆକ୍ରାନ୍ତ କରେ। ଏହି ହେଲିକୋବ୍ୟାକ୍ଟର୍ ପାଇଲୋରି ପାକସ୍ଥଳୀର ଅମ୍ଳ କ୍ଷରଣ କ୍ଷମତାକୁ ବଢ଼ାଇ ଦିଏ ଓ ପାକସ୍ଥଳୀରେ ଘା ସୃଷ୍ଟି କରେ। ଏହା ବ୍ୟତୀତ ବିଡ଼ି ବା ସିଗାରେଟ୍ ପାନ କରିବା, ବିଭିନ୍ନ ପ୍ରକାର ଔଷଧ ସେବନ, ପେନ୍ କିଲର୍ ଖାଇଲେ ତାହା ପେଟ ଭିତରେ ଅମ୍ଳଜନିତ ରୋଗକୁ ସୃଷ୍ଟି କରେ। ଏବଂ ଏହାର ତୃତୀୟ କାରଣ ହେଲା ଜଲିଞ୍ଜର ଏଲିସନ୍ ସିଣ୍ଡ୍ରୋମ ନାମକ ଏକ ରୋଗ ହେଲେ ପେଟରେ ଘା ସୃଷ୍ଟି ହୁଏ। ବର୍ତ୍ତମାନ ପ୍ରଶ୍ନ ଉଠେ, କିପରି ଭାବରେ ଆପଣ ଜାଣିବେ ଯେ ପେଟରେ ଘା ହୋଇଛି କିମ୍ବା ଏହାର ଲକ୍ଷଣ କ'ଣ? ସାଧାରଣତଃ ପେଟରେ ଘା ହେଲେ ପେଟ ବ୍ୟଥା ହେବା, ଖାଲି ପେଟରେ ବେଶୀ ବ୍ୟଥା ହେବା, ପେଟ ଜଳିଯିବା, ବାନ୍ତି ହେବା, ଭୋକ ନ ଲାଗିବା ଇତ୍ୟାଦି ଲକ୍ଷଣ ପ୍ରକାଶ ପାଏ। ବେଳେବେଳେ ଛାତି ମଧ୍ୟ ଜଳି ପଡ଼ିଯାଏ ଆଉ ବେଳେବେଳେ ରକ୍ତ ବାନ୍ତି ହୁଏ। ଆଉ ଘା ଅତ୍ୟଧିକ ବଢ଼ିଗଲେ ପାକସ୍ଥଳୀ ଏକ ହୋଲ୍ ବା କଣା ସୃଷ୍ଟି କରେ। ଏହିସବୁ ରୋଗ ଜାଣିବା ପାଇଁ ଏଣ୍ଡୋସ୍କୋପି ନାମକ ଏକ ମେସିନ୍ ବାହାରିଛି। ଏହି ମେସିନ୍ ମାଧ୍ୟମରେ ରୋଗୀଙ୍କ ପେଟ ଭିତରେ ସେ ମେସିନ୍ ଯାଇ ଚିତ୍ର ମାଧ୍ୟମରେ ବିଭିନ୍ନ ପ୍ରକାର ରୋଗ ଯାହା ଅଛି ତାହା ଜଣାପଡ଼େ। ଏହି ସୁବିଧା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଲିଭର ବିଭାଗ ବା ହେପାଟୋଲୋଜି ଡିପାର୍ଟମେଣ୍ଟରେ ନୂଆ କରି ରଖାଯାଇଛି। 2-3 ଭିତରେ ଏହି ପରୀକ୍ଷା ମାଧ୍ୟମରେ ଆପଣ ପେଟ ଭିତର ସମ୍ପୂର୍ଣ୍ଣ ଅବସ୍ଥା ଜାଣିପାରିବେ। ପେଟ ସହିତ ଖାଦ୍ୟନଳୀ, ଲିଭର ଓ କ୍ଷୁଦ୍ରାନ୍ତକୁ ମଧ୍ୟ ଆପଣ ଦେଖି ରୋଗର ତଦନୁଯାୟୀ ଚିକିତ୍ସାର ବନ୍ଦୋବସ୍ତ କରିପାରିବେ। ବର୍ତ୍ତମାନ ପ୍ରଶ୍ନ ଉଠିଛି, ଏହି ରୋଗର ଚିକିତ୍ସା କ'ଣ? ପୂର୍ବରୁ ପେପ୍ଟିକ୍ ଅଲ୍ସର୍ ବା ଅମ୍ଳପିତ୍ତ ରୋଗ ହେଲେ ସାଧାରଣତଃ ଅପରେସନ୍ ଦ୍ୱାରା ସେହି ରୋଗର ଚିକିତ୍ସା କରୁଥିଲେ, କିନ୍ତୁ ବର୍ତ୍ତମାନ ବିଭିନ୍ନ ପ୍ରକାର ଔଷଧ ଆବିଷ୍କାର ଫଳରେ ପେଟର ଘା ସମ୍ପୂର୍ଣ୍ଣ ଶୁଖିଯାଏ। ଔଷଧ ସହିତ ସୁପାଚ୍ୟ ପଥ୍ୟ ଓ ନିଶାଦ୍ରବ୍ୟ ଏବଂ ପେନ୍ କିଲା ଇତ୍ୟାଦି ଔଷଧ ସେବନ ନକଲେ ଏହି ରୋଗରୁ ସମ୍ପୂର୍ଣ୍ଣ ମୁକ୍ତି ମିଳିପାରିବ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଅମ୍ଳପିତ ଜନିତ ସମସ୍ୟା ଉଦ୍ଧାର ଚିକିତ୍ସା, ଏ ସମ୍ପର୍କରେ କହିଲେ ଡାକ୍ତର ଉମେଶ ଚନ୍ଦ୍ର ପାତ୍ର।

0: ସୃଜନ ଏବଂ ବୁଦ୍ଧିମତା ବିନିମୟ ଜରିଆରେ ଉତ୍ପାଦନ ବୃଦ୍ଧି ସହ ସେ କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାଗୁଡ଼ିକର ସମାଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ମନ୍ତ୍ରୀ ଶ୍ରୀ ଚୌହାନ 25ଟି ସ୍ୱତନ୍ତ୍ର କେନ୍ଦ୍ର ସ୍ଥାପନ ଲାଗି ଉଭୟ ଦେଶ ସହମତି ପ୍ରକାଶ କରିଥିବା ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ପୂର୍ବରୁ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଅନାଦାୟ ଋଣ ଏକ ବଡ଼ ସମସ୍ୟା ରୂପେ ଉଭା ହୋଇଥିଲା, ଯାହାଫଳରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଆଖିଦୃଶିଆ ଉନ୍ନତି ସମ୍ଭବ ହୋଇପାରିନଥିଲା। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସମ୍ପତ୍ତି ଗୁଣବତ୍ତାର ସମୀକ୍ଷା ଲାଗି ପଦକ୍ଷେପ ଗ୍ରହଣ କରି ସରକାରୀ କ୍ଷେତ୍ରର ବ୍ୟାଙ୍କ୍ଗୁଡ଼ିକରେ ଅନାଦେୟ ଋଣ ପରିମାଣ 15% ହ୍ରାସ ପାଇଥିଲା। ବ୍ୟାଙ୍କ୍ ବ୍ୟବସ୍ଥାରେ 4R ପଦକ୍ଷେପ ଯୋଗୁଁ ଦେବାଳିଆପଣ ଦୂର ହେବା ସହ ଦେଶର ଅଭିବୃଦ୍ଧି କ୍ଷେତ୍ରରେ ବ୍ୟାଙ୍କ୍ଗୁଡ଼ିକର ଭୂମିକା ନିଶ୍ଚିତ କରାଯାଇଥିଲା। ସ୍ୱତନ୍ତ୍ର ରଣନୀତି, ଚିହ୍ନଟ, ସମାଧାନ ଏବଂ ସଂସ୍କାର ମାଧ୍ୟମରେ ଅନାଦେୟ ଋଣ ପରିମାଣର ସଠିକ୍ ପରିଚାଳନା ଏବଂ ବ୍ୟାଙ୍କ୍ଗୁଡ଼ିକର ବିଭିନ୍ନ ବ୍ୟବସ୍ଥାର ସରଳୀକରଣ ଦ୍ୱାରା ଏହା ସାଧାରଣ ଲୋକଙ୍କ ଆସ୍ଥାଭାଜନ ହୋଇପାରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ସମ୍ପର୍କରେ କହିଥିଲେ,
1: ହମ୍ନେ ଏନ୍ପିଏସ୍ ବ୍ୟାଙ୍କ ରିକ୍ୟାପିଟାଲାଇଜ୍ କିଆ, ଉନ୍କି ତାକତ କୋ ବଢାୟା, ହମ୍ IBC ଜୈସେ ରିଫର୍ମସ୍ ଲାଏ, ଅନେକ କାନୁନୋ ମେ ସୁଧାର କିଏ, ଡେଟ୍ ରିକଭରି ଟ୍ରିବ୍ୟୁନାଲ କୋ ସଶକ୍ତ କିଆ, କୋରୋନା କାଲ ମେ ଦେଶ ମେ ଏକ ଡେଡିକେଟେଡ ଷ୍ଟ୍ରେସ୍ ଆସେଟ୍ ମ୍ୟାନେଜମେଣ୍ଟ ଭର୍ଟିକାଲ କା ଗଠନ ବି କିଆ ଗୟା। ଇନ୍ହିଁ ଫୈସଲୋ ସେ ଆଜ ବ୍ୟାଙ୍କୋଂ କି ରିଜଲ୍ୟୁସନ ଅର୍ ରିକଭରି ବେହତର ହୋ ରହି ହେ।
0: ଜାପାନର ଆଇଚି ନାଗୟାଠାରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ 6ଟି ସ୍ୱର୍ଣ୍ଣ ପଦକ ସହ ମୋଟ 76ଟି ପଦକ ହାସଲ କରିଛି। ମହିଳା ହକି ଦଳ ଫାଇନାଲରେ ଚୀନ୍କୁ 1-0 ପରାସ୍ତ କରି ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। 44 ବର୍ଷର ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଇତିହାସରେ ଭାରତୀୟ ମହିଳା ହକି ଦଳ ପ୍ରଥମ ଥର ଲାଗି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏଥିସହିତ ମହିଳା ହକି ଦଳ 2028 ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ଭାଗ ନେବା ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ଭାରତୀୟ ମୁଷ୍ଟିଯୋଦ୍ଧା ସୁଜିତ କାଲକାଲ 65 କିଲୋଗ୍ରାମ ପୁରୁଷ ଫ୍ରିଷ୍ଟାଇଲ୍ ଇଭେଣ୍ଟରେ ତାଜିକିସ୍ତାନର ଅବଦୁଲ ମାଜିଦ୍ କୁଦିବ୍ଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ବକ୍ସିଂରେ ମହିଳା 65 କିଲୋଗ୍ରାମ ବର୍ଗରେ ପରଭିନ ହୁଦା ଚାଇନିଜ୍ ତାଇପେଇର ନିନ୍ ଚିନ୍ ଚେନ୍ଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ପାଇଛନ୍ତି। ପୁରୁଷ 80 କିଲୋଗ୍ରାମ ବର୍ଗରେ ଅଙ୍କୁଶ ପଙ୍ଗଲ ଦକ୍ଷିଣ କୋରିଆର କିମ୍ ମିନ୍ ସିଓଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ତୀରଚାଳନାରେ ମହିଳା ରିକର୍ଭ ଟିମ୍ ପ୍ରଥମ ଥର ଲାଗି ସ୍ୱର୍ଣ୍ଣପଦକ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ଏଥିସହିତ ମିକ୍ସଡ୍ ରିକର୍ଭ ଟିମ୍ ବର୍ଗରେ ଭାରତ ରୌପ୍ୟ ପଦକ ହାସଲ କରିଛି। ସେପାକ୍ ଟ୍ରାକ୍ରେ ଭାରତ ପୁରୁଷ ବର୍ଗରେ ବ୍ରୋଞ୍ଜ ପଦକ ପାଇବା ସହିତ ନୌକା ଚାଳନାରେ ମହିଳା ଦିଙ୍ଘି ବର୍ଗରେ ନେଥ୍ରା କୁମାନାମ୍ ମଧ୍ୟ ଅନ୍ୟ ଏକ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ଏପର୍ଯ୍ୟନ୍ତ ଭାରତ 16 ସ୍ୱର୍ଣ୍ଣ, 25 ରୌପ୍ୟ ଏବଂ 35 କାଂସ୍ୟ ପଦକ ହାସଲ କରି ତାଲିକାର ପଞ୍ଚମ ସ୍ଥାନରେ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଭାରତୀୟ ମହିଳା ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଦୀର୍ଘ ସମୟର ଅପେକ୍ଷା ପରେ ଖେଳାଳିମାନଙ୍କ ଦୃଢ଼ ଇଚ୍ଛାଶକ୍ତି ଏବଂ ଦକ୍ଷତା ଯୋଗୁଁ ଦେଶକୁ ଏହି ସଫଳତା ମିଳିଛି। ସେ କହିଛନ୍ତି, 2028 ଅଲିମ୍ପିକ୍ସ କ୍ରୀଡ଼ା ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବା ମଧ୍ୟ ଦେଶକୁ ଗୌରବାନ୍ୱିତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସୀୟ କ୍ରୀଡ଼ାରେ ମହିଳା 75 କିଲୋଗ୍ରାମ ମୁଷ୍ଟିଯୋଦ୍ଧା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଲଭ୍ଲିନା ବୋରଗୋହିନ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କର ଏହି ସଫଳ ଯାତ୍ରା ଦୃଢ଼ ଇଚ୍ଛାଶକ୍ତିକୁ ଦର୍ଶାଉଛି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କାଂସ୍ୟ ପଦକ ହାସଲ କରିଥିବା ନେଥ୍ରା କୁମାନନ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଭିନ୍ନ ବର୍ଗରେ ସଫଳତା ହାସଲ କରିଥିବା ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଧାନମନ୍ତ୍ରୀ ସେମାନଙ୍କ ଭବିଷ୍ୟତର ସଫଳତା କାମନା କରିଛନ୍ତି। ବିଶେଷ କରି ମହିଳା ହକି ଟିମ୍ର ଖେଳାଳିମାନଙ୍କୁ ପ୍ରଶଂସା କରି ଶ୍ରୀ ମୋଦି କହିଛନ୍ତି, ସେମାନଙ୍କ ସଫଳତା ଦେଶର ନୂଆ ପିଢ଼ିର କ୍ରୀଡ଼ାବିତ୍ମାନଙ୍କୁ ପ୍ରେରଣା ଯୋଗାଇବ। ମୁଖ୍ୟ ସମ୍ବାଦ ପୁଣି ଥରେ,

ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଦିଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ୟମକୁ ରୁଷ ରାଷ୍ଟ୍ରପତିଙ୍କ ପ୍ରଶଂସା। ବିଶ୍ୱ ଯୋଗାଣ ଶୃଙ୍ଖଳରେ ଭାରତ ଏକ ବିଶ୍ୱସନୀୟ ସହଯୋଗୀ ହୋଇପାରିଛି, କହିଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। କୃଷିକ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ନିମନ୍ତେ ନେଦରଲ୍ୟାଣ୍ଡସ୍ ପ୍ରତିପକ୍ଷଙ୍କ ସହ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଆଲୋଚନା, ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ 6 ସ୍ୱର୍ଣ୍ଣପଦକ ସହ ତାଲିକାର ପଞ୍ଚମ ସ୍ଥାନରେ ଭାରତ। 44 ବର୍ଷ ପରେ ପ୍ରଥମ ଥର ଲାଗି ଭାରତୀୟ ମହିଳା ହକି ଦଳର ସ୍ୱର୍ଣ୍ଣପଦକ ହାସଲ। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା।

0: ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ସାନ୍ତାଳି ଆଖଳା କାର୍ଯ୍ୟକ୍ରମ।
1: ଆଖିର ବେଡ଼ା ଅଲଖଦାଏ ହରେ କୃଷ୍ଣ ମୁର୍ମୁ ସାପଡ଼ା ଅଖଦାଏ ପରିମଳ ହେମ୍ବ୍ରମ ଗାୟନ ଆଖିର ବେଡ଼ା।

ଶୁଣୁଥିଲେ ସାନ୍ତାଳିଆ ଖଳା କାର୍ଯ୍ୟକ୍ରମ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣାଉଛୁ ଏହି ବିଜ୍ଞାପନ ପରେ ପରେ।

0: ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପସ୍ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: ଆକାଶବାଣୀ ବାରିପଦା ଶୁଣନ୍ତୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ପି ଶ୍ରୀନିବାସ ଗାଇଛନ୍ତି ନିଜାମଙ୍କ ରଚନାରୁ।

0: ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912 ରେ ଯୋଗାଯୋଗ କର।
1: ହଁ ଭାଇ କାର ଚାଲ ହଉ,
2: ଖରା ପାଣି ପବନ ସବୁ ସମାଧାନ କରତେ ହଉ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପସେଟରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି? ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
2: ଚାଲ।
4: ତୋ ବିନା ଏକ ମୁହୂର୍ତ୍ତ ବି ଭଲ ଲାଗେ ନା। ତୋ ଉପସ୍ଥିତିରେ ସହଜ ହୋଇଥାଏ ଜୀବନ। ତୋ ସହ ବିତେଇଥିବା ପ୍ରତ୍ୟେକ ମୁହୂର୍ତ୍ତ ଲାଗେ ମୂଲ୍ୟବାନ। ତୋ ସହ ଆରମ୍ଭ ନୂଆ ଏକ କାହାଣୀ, ନୂଆ ଏକ ଦିଗ ଯୋଡ଼ିଯାଏ ଜୀବନରେ ତୋ ଆସିବା ପରେ।

ମନରେ ଶତବାର ପ୍ରଶ୍ନ ଉଠେ, କାହିଁକି ଏ ମନ ତୋ ପାଇଁ ଆକର୍ଷିତ? କ'ଣ ଏଇଆ ହିଁ ପ୍ରକୃତ ପ୍ରେମର ସଂଜ୍ଞା? ବୁଝିବି ଅବୁଝାଏ ମନ, ଜାଣିବି ଅଜଣାଏ ମନ।

ଏଇଠିର ଖୁସି ଓ ଗୀତାଞ୍ଜଳି କାର୍ଯ୍ୟକ୍ରମକୁ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ବେଦର ବର୍ଣ୍ଣନା ଅନୁସାରେ ଶକ୍ତି ହେଉଛି ସତ୍ୟ, ଯାହାଦ୍ୱାରା ସୁପ୍ତ ଚେତନା ଶକ୍ତି ଜାଗ୍ରତ ହୋଇଥାଏ, ଅସମ୍ଭବ କାର୍ଯ୍ୟ ସମ୍ଭବପର ହୋଇଥାଏ। ଶକ୍ତି ହେଉଛି ସାହସ, ଯାହାଦ୍ୱାରା ଆତ୍ମବଳ ଲାଭ ହୋଇଥାଏ। ଶକ୍ତି ହେଉଛି ତ୍ୟାଗ, ଯାହାଦ୍ୱାରା ଶକ୍ତିର ବିକାଶ ହୋଇଥାଏ। ପୌରାଣିକ ମାନ୍ୟତାରେ ଦୁର୍ଗା ହେଉଛନ୍ତି ସେହି ଶକ୍ତି, ସେ ମଧ୍ୟ ସଂଘ ବା ସମ୍ମିଳିତ ଶକ୍ତି ଏବଂ ସିଦ୍ଧାନ୍ତର ପ୍ରତୀକାତ୍ମକ ପରିପ୍ରକାଶ। ତେଣୁ ସେ ହିଁ ଆଦ୍ୟାଶକ୍ତି, ଅର୍ଥାତ୍ ସମସ୍ତ ଆତ୍ମଚେତନାର ମାତୃରୂପିଣୀ। ଏହି ମହାଶକ୍ତି ମା ଦୁର୍ଗା ସମୟାନୁସାରେ ବିବିଧ ରୂପ ଧାରଣ କରି ସଂସାରକୁ ପାଳନ ଓ ରକ୍ଷା କରି ଆସୁଥିବାରୁ ବହୁବିଧ ନାମରେ ପୂଜିତା।

0: ଶକ୍ତି ଉପାସନା ଭାରତୀୟ ଧର୍ମଧାରାର ଏକ ବିଶିଷ୍ଟ ଅଙ୍ଗ ଭାବରେ ବହୁ ପ୍ରାଚୀନ କାଳରୁ ପ୍ରଚଳିତ। ସତ୍ୟଦ୍ରଷ୍ଟା ବୈଦିକ ଋଷିଗଣ ଅପୌରିଷେୟ ବ୍ରହ୍ମ ଓ ବ୍ରହ୍ମ ଶକ୍ତିକୁ ଏକ ଓ ଅଭିନ୍ନ ରୂପେ ଉପଲବ୍ଧି କରିଛନ୍ତି। ଯୁଗ ପରେ ଯୁଗ ଗଡ଼ି ଚାଲିଛି, ପିଢ଼ି ପରେ ପିଢ଼ି, ବଂଶ ପରେ ବଂଶ ଭାରତୀୟ ଭକ୍ତିସ୍ରୋତରେ ପ୍ରବାହିତ ହୋଇ ମାତୃପୂଜାର ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବା ସାଙ୍ଗକୁ ଶକ୍ତିର ଆରାଧନା କରିଆସିଛନ୍ତି। ପ୍ରତିଟି ପ୍ରାଣରେ ମାତୃ ମହିମାର ପୁଣ୍ୟ ଜାହ୍ନବୀ ପ୍ଲାବିତ, ମାତୃଭକ୍ତିରେ ହୃଦୟ ଗଦ୍ଗଦ୍। ଏହା ହିଁ ଦୁର୍ଗାଙ୍କର ଆଧ୍ୟାତ୍ମିକ ଉପାସନା। ଜନନୀର ପୂତ ପବିତ୍ର ଚରଣାରବିନ୍ଦରେ ମନ ଓ ଆତ୍ମାକୁ ଏକୀଭୂତ କରି ସନ୍ତାନ ନିବେଦନ କରେ ଅନ୍ତରର ଭକ୍ତି ଅର୍ଘ୍ୟ। ତେବେ ଶ୍ରୋତାବନ୍ଧୁ, ମା ଦୁର୍ଗାଙ୍କର ମହିମା, ଶରତ କାଳରେ ମାଙ୍କର ପୂଜା ଆରାଧନାର ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋକପାତ କରିବାକୁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଗବେଷିକା ଡକ୍ଟର ତୁଳସୀ ଓଝା।
1: ଭାଗବତରେ ଶକ୍ତି ଶବ୍ଦର ଯେଉଁ ବ୍ୟାଖ୍ୟା କରାହେଇଛି ସେଥିରେ କୁହାଯାଇଛି, ସ ଶବ୍ଦର ଅର୍ଥ ହେଉଛି ମଙ୍ଗଳଦାୟିନୀ ଏବଂ ତି ଶବ୍ଦର ଅର୍ଥ ହେଉଛି ଐଶ୍ୱର୍ଯ୍ୟଦାୟିନୀ। ଅର୍ଥାତ୍ ଯେ ଉଭୟ ମଙ୍ଗଳ ଏବଂ ଐଶ୍ୱର୍ଯ୍ୟ ପ୍ରଦାନ କରନ୍ତି ସେ ହେଉଛନ୍ତି ଶକ୍ତି, ବା ସେ ହେଉଛନ୍ତି ମାତା ବା ମାତୃଶକ୍ତି। ଏ ଯେଉଁ ମାତୃଶକ୍ତି, ତାଙ୍କର ଯେଉଁ ପୂଜନ ପ୍ରକ୍ରିୟା ରହିଛି, ସମଗ୍ର ପୃଥିବୀରେ ମାତୃଶକ୍ତିର ଏ ପୂଜନ ପ୍ରକ୍ରିୟା ରହିଛି। ପୃଥିବୀରେ ବିଭିନ୍ନ ଭାବରେ, ବିଭିନ୍ନ ରୂପରେ ଏବଂ ବିଭିନ୍ନ ରଙ୍ଗରେ ବା ବିଭିନ୍ନ ପ୍ରକାର ପ୍ରତୀକାତ୍ମକ ଭାବରେ ଶକ୍ତିଙ୍କର ପୂଜନ କରାଯାଏ। ଏମିତିକି ଆମେ ଯେତେବେଳେ ଯେଉଁ ମହେଞ୍ଜୋଦାର ଏବଂ ହର୍ପା ଦେଖୁ, ମହେଞ୍ଜୋଦାର ହର୍ପାରେ ଅସଂଖ୍ୟ ମାତୃମୂର୍ତ୍ତିମାନ ଯେଉଁ ସେସବୁ ଆମକୁ ପ୍ରାପ୍ତ ହୋଇଥିଲା, ସେଥିରୁ ଆମେ ଦେଖୁଛୁ ଯେ ଏ ଯେଉଁ ମାତୃପୂଜା ଇଏ ବହୁ ପ୍ରାଚୀନ କାଳରୁ ପ୍ରଚଳିତ ରହିଛି। ତାପରେ କ୍ରମାନ୍ୱୟରେ ଏ ମାତୃପୂଜାଟା ବିଭିନ୍ନ ରୂପରେ, ବିଭିନ୍ନ ରଙ୍ଗରେ, ବିଭିନ୍ନ ଭାବରେ ଆମର ପୂଜା ହେଉଛି। ଯେମିତି ଭାବରେ ଆମେ ଦେଖନ୍ତୁ, ବେଦରେ ରହିଛି ଇଳା ସରସ୍ୱତୀ ମହି, ଏ ତିନି ଜଣ ହେଉଛନ୍ତି ଶକ୍ତିଙ୍କର ତ୍ରିବିଧ ରୂପ। ତେଣୁ ଗୋଟିଏ ରୂପରେ ସିଏ ଆମର କଣ୍ଠରେ ବାସ କରନ୍ତି, ସେ ହେଉଛନ୍ତି ସରସ୍ୱତୀ। ଯେ ଧନଧାନ୍ୟ ଆମକୁ ପ୍ରଦାନ କରନ୍ତି, ବା ପ୍ରଥମରେ ଦେବୀମାନେ ଥିଲେ ଶାକମ୍ଭରୀ ଦେବୀ ତାଙ୍କୁ କୁହାଯାଉଥିଲା, ଅର୍ଥାତ୍

0: ସମସ୍ତ ଶସ୍ୟ ଉତ୍ପାଦନର ସେ ଥିଲେ ମୂଳାଧାର, ତେଣୁ ସିଏ ଥିଲେ ଦେବୀ ଶାକମ୍ଭରୀ, ଯାହାଙ୍କୁ ବର୍ତ୍ତମାନ ଆମେ ମହାଲକ୍ଷ୍ମୀ ଭାବରେ ପୂଜା କରୁଛୁ। ଏବଂ ଯେତେବେଳେ ଧ୍ୱଂସ ଆସେ, ଯେମିତି ବାତ୍ୟା ପ୍ରଳୟ ଇତ୍ୟାଦି ଆସେ, ତାକୁ ମଧ୍ୟ ଆମେ ସେହିପରି ଭାବରେ ମହାଶକ୍ତିଙ୍କର ଗୋଟେ ଧ୍ୱଂସ ରୂପ ଭାବରେ ଆମେ ତାଙ୍କୁ ପୂଜନ କରୁ। ଅର୍ଥାତ୍ ସମଗ୍ର ପୃଥିବୀରେ ଯେଉଁ କ୍ରିୟା ଏବଂ ପ୍ରକ୍ରିୟା ମାନ ପ୍ରଚଳିତ ରହିଛି, ଯେମିତି ଭାବରେ ଆମର କୁହାଯାଉଛି ଭଗବାନଙ୍କର ଇଚ୍ଛା ଶକ୍ତି, ମାୟା ଶକ୍ତି ଏବଂ କ୍ରିୟାଶକ୍ତି, ଏ ତ୍ରିବିଧ ଶକ୍ତି ହେଉଛନ୍ତି ସ୍ୱୟଂ ମହାମାୟା। ତେଣୁ ଏଇ ଯେଉଁ ତ୍ରିବିଧ ଶକ୍ତି ତାଙ୍କର ରହିଛି, ସେହି ଭାବରେ ଆମେ ତାଙ୍କୁ ପୂଜା କରୁ।
1: ଦୁର୍ଗତ

0: ଉତ୍କଳୀୟ ସଂସ୍କୃତିରେ କାଳକ୍ରମେ ଦୁର୍ଗାପୂଜା ଉତ୍ସବର ପ୍ରାବଲ୍ୟ ପରିଲକ୍ଷିତ, ତେଣୁ ଦୁର୍ଗାପୂଜା ବିଧାନ ବିକଶିତ ରୂପ ପରିଗ୍ରହ କରିଛି। ଓଡ଼ିଶାର ସମସ୍ତ ପୀଠମାନଙ୍କରେ ନୈଷ୍ଠିକତାର ସହିତ ଷୋଡ଼ଶ ଉପଚାରରେ ମହିଷାମର୍ଦ୍ଦିନୀ ମା ଦୁର୍ଗାଙ୍କୁ ଷୋଡ଼ଶ ଦିବସ ବ୍ୟାପୀ ଷୋଳ ପୂଜାର ବିଧି ମହାପାର୍ବଣ ରୂପ ଗ୍ରହଣ କରିଛି।
1: ଏ ଯେଉଁ ଷୋଳ ପୂଜା ଆମେ କରୁଛୁ, ଷୋଳ ଭାଗରେ ତାଙ୍କୁ ବିଭକ୍ତ କରୁଛୁ, କାରଣ ସେଇଟା ହଉଛି ଗୋଟେ ଶାସ୍ତ୍ରୀୟ ରୂପ। ଆମେ ଦେବୀଙ୍କୁ ଗୋଟିଏ ଶାସ୍ତ୍ରୀୟ ରୂପ ଦଉଛେ, ଯେମିତି ଭାବରେ ସିଏ ଶସ୍ୟର ଦେବୀ, ସିଏ ଜଳର ଦେବୀ, ସିଏ ଆକାଶର ଦେବୀ। ଯେମିତି ଆକାଶର ଦେବୀ କହିଲେ ଆମେ ନକ୍ଷତ୍ର ମଣ୍ଡଳକୁ ବୁଝୁଛୁ, ତାରାମାନଙ୍କୁ ଯୋଡ଼ି ଦେଲେ ଗୋଟିଏ ମୂର୍ତ୍ତି ତିଆରି ହୁଏ, ଯାହାକୁ ଆମେ କହୁ ସିଏ ହେଉଛନ୍ତି ତାରା ଦେବୀ। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଯେ ଆମର ଯେଉଁ ଜନ୍ମ କୁଣ୍ଡଳୀରେ ନକ୍ଷତ୍ରମାନଙ୍କ ସମ୍ପର୍କରେ ବର୍ଣ୍ଣନା କରାଯାଇଛି, ପ୍ରତ୍ୟେକ ନକ୍ଷତ୍ରଙ୍କର ଯେଉଁ ନାମ, ସେ ନାମ ହେଉଛି ସ୍ତ୍ରୀ ନାମ, ସେ କୌଣସି ନାମ ପୁରୁଷ ନାମ ନୁହେଁ। ଯେମିତି ମଘା, ଫାଲ୍ଗୁନୀ, ଚିତ୍ରା, ହସ୍ତା, ସମସ୍ତ ନକ୍ଷତ୍ରଙ୍କ ନାଁ ହେଉଛି ସ୍ତ୍ରୀ ନାମ। ତେଣୁ ଏମିତି ଭାବରେ ଅସଂଖ୍ୟ ଭାବରେ ଆମେ ସ୍ତ୍ରୀ ଶକ୍ତିଙ୍କୁ ପୂଜା କରୁ, କିନ୍ତୁ ଏତେ ଗୁଡ଼ାଏ ପୂଜା ତ ଆମେ କରିପାରିବୁନି। ତେଣୁ ଶାସ୍ତ୍ରୀୟ ବିଧିବିଧାନ ଅନୁସାରେ ଆମେ କ'ଣ କରୁଛୁ ନା ତାଙ୍କୁ ଷୋଳ ଭାଗରେ ବିଭକ୍ତ କରୁଛୁ। ଷୋଳ ପୂଜାରୁ ପୁଣି ଆମେ ଯେଉଁ ନଅ ଦିନ ପୂଜା କରୁଛୁ, ଏଇ ନଅ ଦିନରେ ତାଙ୍କର ଯେଉଁ ନଅଟି ରୂପ, ଆମେ ସେଇ ନଅଟି ରୂପରେ ତାଙ୍କୁ ପୂଜା କରୁଛୁ। ଯେମିତି ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡି, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଏବଂ ସିଦ୍ଧିଦାତ୍ରୀ। ଏଇ ଯେଉଁ ନଅ ଭାଗରେ ଆମେ ବିଭକ୍ତ କରୁ, ଏ ସବୁ ବିଶେଷ ରୂପ ମାତୃଶକ୍ତି ଭିତରୁ ଏ ସମସ୍ତ ରୂପ, ରସ, ଗନ୍ଧ ସବୁ ନିର୍ଗତ ହେଉଛି। ଫଳରେ ଏ ଯେଉଁ ଷୋଳ ଦିନ ଯାକ ଆମେ ଯେଉଁ ପୂଜା କରୁଛେ, ଆମେ ଯେପରି ଭାବରେ ତାଙ୍କର ଗୋଟେ ବିରାଟ ପ୍ରଲମ୍ବିତ ରୂପ ଦେଖୁଛେ, ତାକୁ ତ ଏତେ ଭାବରେ ଆମେ ପୂଜା କରିପାରିବାନି, ତେଣୁ ତାକୁ ଷୋଳ ଦିନ ଭିତରେ ସୀମାବଦ୍ଧ କରିକି ରଖୁଛେ। ଇଏ ହେଲା ଆମର ଶାସ୍ତ୍ରୀୟ ଦର୍ଶନ।

0: ଷୋଳ ପୂଜାର ପୂଜାବିଧି ସ୍ୱତନ୍ତ୍ର। ଷୋଳ ଦିନବ୍ୟାପୀ ଏହି ଉତ୍ସବରେ ଦେବୀଙ୍କର ଭୋଗ, ନୈବେଦ୍ୟ, ବେଶ ଆଦି ସବୁ ଭିନ୍ନ ଭିନ୍ନ। ସେ ସମ୍ପର୍କରେ ଆଲୋକପାତ କରୁଛନ୍ତି କଟକସ୍ଥିତ ଚଣ୍ଡୀ ମନ୍ଦିରର ପୂଜକ ଶ୍ରୀ ମନୋଜ ପଣ୍ଡା।
1: ମାଙ୍କର ଦୈନନ୍ଦିନ ପଞ୍ଚପୂଜାର ପୂଜା ହୋଇଥାଏ, କିନ୍ତୁ ଏହି ପାର୍ବଣ ସମୟରେ ଶରତକାଳୀନ ଦୁର୍ଗାପୂଜା ଅବସରରେ ମାଙ୍କର ଷୋଡ଼ଶ ଉପଚାର ପୂଜା ହୋଇଥାଏ। ରାଧାଷ୍ଟମୀ ଦିନ

ମାଙ୍କର ପାରମ୍ପରିକ ରୀତିରେ ଶୟନୋତ୍ସବ ପାଳନ କରାଯାଇଥାଏ। ତାର ପନ୍ଦର ଦିନ ପରେ ଅର୍ଥାତ୍ ମୂଳାଷ୍ଟମୀ ଦିନ ମାଙ୍କୁ ସହସ୍ର କୁମ୍ଭରେ ଅଭିଷେକ କରି ସେ ନିଦ୍ରାରୁ ଜାଗ୍ରତ କରାଯାଏ ଏବଂ ସେହିଦିନ ମୂଳାଷ୍ଟମୀ ତିଥିରେ ନଦୀରୁ ଘଟ ଆସି ସ୍ଥାପନ କରାଯାଏ। ସେହିଦିନଠାରୁ ଆରମ୍ଭ ହୁଏ ମାଙ୍କ ପାଖରେ ଷୋଡ଼ଶ ଉପଚାର ପୂଜା। ଏହି ପୂଜା ସାଧାରଣତଃ ମଧ୍ୟରାତ୍ରରେ ହେଇଥାଏ, ରାତ୍ରବିହିତ ପୂଜାଙ୍କୁ କୁହାଯାଏ, ଆକୁ ମଧ୍ୟ ବଡ଼ ପୂଜା ବୋଲି କୁହାଯାଇଥାଏ। ଦଶମୀ ଦିନ ଘଟ ବିସର୍ଜନ ହୋଇସାରିଲା ପରେ ଏହି ଷୋଡ଼ଶ ଉପଚାର ପୂଜା ବା ବଡ଼ ପୂଜାର ଅବସାନ ଘଟିଥାଏ। ଏହି ପାର୍ବଣ ସମୟରେ ଦୈନନ୍ଦିନ ମାଙ୍କ ପାଖରେ ରାଜଭୋଗ ହୋଇଥାଏ, ନଅ ପ୍ରକାରର ବ୍ୟଞ୍ଜନ ରନ୍ଧା ହୁଏ ମାଙ୍କ ପାଇଁ। ଏହି ପାର୍ବଣ ସମୟରେ ମାଙ୍କର ରାତିରେ ମଧ୍ୟ ନବ ଅର୍ଣ୍ଣ ବା ରାଜଭୋଗ, କୋଠଭୋଗ, ରାବିଡ଼ି, ଛେନା, କ୍ଷୀର, ପିଠା, ପଣା ଏମିତି ଅନେକ ଦ୍ରବ୍ୟ ସମର୍ପଣ କରାଯାଇଥାଏ। ମୂଳାଷ୍ଟମୀ ଠାରୁ ଦଶମୀ ପର୍ଯ୍ୟନ୍ତ ଷୋହଳ ଦିନ ମାଙ୍କର ଷୋଡ଼ଶ ଉପଚାର ପୂଜା ହୁଏ, ବିଭିନ୍ନ ବେଶରେ ସଜ୍ଜିତ କରାଯାଇଥାଏ। ଏହି ବେଶଗୁଡ଼ିକ ମଧ୍ୟରେ ପ୍ରଥମ ବେଶଟି ହେଲା ଭୁବନେଶ୍ୱରୀ, ତାପରେ ଅନେକ ବେଶ ଯଥା ମାତଙ୍ଗୀ, ରାଜରାଜେଶ୍ୱରୀ, ସିଂହବାହିନୀ। ସପ୍ତମୀ ଦିନ କରା ହୁଏ ବଗଳାମୁଖୀ ବେଶ, ତାପରେ ମହାକାଳୀ, ଅଷ୍ଟମୀ ଦିନ ମହାକାଳୀ ବେଶ ହୁଅନ୍ତି ସନ୍ଧ୍ୟାବେଳେ, ମହାକାଳୀ ବେଶ ପରେ ମହାଲକ୍ଷ୍ମୀ, ମହାସରସ୍ୱତୀ ଏବଂ ଦଶମୀ ଦିନ ମହିଷମର୍ଦ୍ଦିନୀ ବେଶ ହୁଏ ଏବଂ ଦଶମୀ ଦିନ ଘଟ ବିସର୍ଜନ ହୋଇସାରିଲା ପରେ ସେଇଠି ସମାପ୍ତ ହୁଏ ଶରତକାଳୀନ ଦୁର୍ଗା ପୂଜା।

ମା ଦୁର୍ଗାଙ୍କର ମହିମା ବର୍ଣ୍ଣନାତୀତ। ସେ ସ୍ୱୟଂ ପରମ ବ୍ରହ୍ମ, ସର୍ବଗୁଣାଧାର, ସୃଷ୍ଟି ପାଳନ ଓ ସଂହାର କର୍ତ୍ତୀ। ସେ ସର୍ବବ୍ୟାପିନୀ, ପ୍ରାଣୀ ଜଗତ ଯାହାଙ୍କଠାରୁ ସୃଷ୍ଟି ହୁଏ ଏବଂ ଯାହାଙ୍କଠାରେ ଲୀନ ହୁଏ, ତାଙ୍କର ରୂପ, ଗୁଣ ଓ ମହିମା ଅବର୍ଣ୍ଣନୀୟ।

0: ପ୍ରଚାର କଲୁ ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମା। ଆଜିର ବିଷୟ ଥିଲା ଷୋଳପୂଜାର ବିଶେଷତ୍ୱ। କାର୍ଯ୍ୟକ୍ରମଟି ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ଉପସ୍ଥାପନାରେ ପଦ୍ମାବତୀ ଦ୍ୱିବେଦୀ, ସହଯୋଗିତା ଓମ୍ ପ୍ରକାଶ ବେହେରା।
1: ହର୍ଷ ଉଲ୍ଲାସର

0: ତୁ ଜାଣିନୁ ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ, 1 କିଲୋୱାଟ୍ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର।
1: ହଁ ଭାଇ କାହାର ଚାଲ ହଉ,
2: ଖରା ପାଣି ପବନ ସବୁର ସମାଧାନ କରତେ ହଉ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପସେଟ,

ଏଇଠି ଶେଷ କରୁଛୁ ଗୀତାଞ୍ଜଳି କାର୍ଯ୍ୟକ୍ରମକୁ। ଶ୍ରୋତାବନ୍ଧୁ, ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। ଏକ କିଲୋୱାଟ୍ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ୍ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର।
1: ହଁ ଭାଇ କାର ଚାଲ ହଉ,
2: ଖରା ପାଣି ପବନ ସବୁ ସମାଧାନ କରତେ ହଉ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି? ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲ, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
2: ଚାଲ।
4: ଚାଷୀ ଭାଇ ଓ ଭଉଣୀ ମାନଙ୍କ ପାଇଁ ଜରୁରୀ ସୂଚନା। ରାଜ୍ୟର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

ଶୁଣୁଥିଲେ ବିଦେଶୀ ମହାନ୍ତ ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ ଝୁମର ଗୀତ। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ନମସ୍କାର ଭଉଣୀ, ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। ମୂଳାଷ୍ଟମୀ ଓଡ଼ିଶାର ଏକ ପାରମ୍ପରିକ ଶକ୍ତି ଉପାସନାର ପବିତ୍ର ପର୍ବ, ଯାହା ଶରତ ଋତୁରେ ମହାଶକ୍ତି ମା ଦୁର୍ଗାଙ୍କର ଶାରଦୀୟ ଆରାଧନାର ଆଗମନୀର ବାର୍ତ୍ତା ଦେଇଥାଏ। ଏହି ଶୁଭ ଦିବସଠାରୁ ରାଜ୍ୟର ବିଭିନ୍ନ ପୀଠରେ ମାଙ୍କର ଷୋହଳ ଦିନାତ୍ମକ ପୂଜା ଅତ୍ୟନ୍ତ ନିଷ୍ଠା ଓ ଭକ୍ତିର ସହ ଆରମ୍ଭ ହୋଇଥାଏ। ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଅନୁଷ୍ଠିତ ଏହି ଦିବସଟି ପବିତ୍ର ମହାଳୟର ଠିକ୍ ସାତ ଦିନ ପୂର୍ବରୁ ହିଁ ପଡ଼ିଥାଏ। ଏହି ଦିନ ସହସ୍ର କୁମ୍ଭାଭିଷେକ ମହାସମାରୋହରେ ସମ୍ପନ୍ନ ହୋଇଥାଏ। ଶ୍ରୀକ୍ଷେତ୍ର ପୁରୀର ମା ବିମଳା, କଟକର ମା କଟକ ଚଣ୍ଡୀ, ଝଙ୍କଡ଼ର ମା ସାରଳା ଏବଂ ଯାଜପୁରର ମା ବିରଜାଙ୍କ ଭଳି ପ୍ରମୁଖ ଶକ୍ତିପୀଠଗୁଡ଼ିକରେ ଏହି ଦିନଠାରୁ ପ୍ରତିଦିନ ଶ୍ରୀ ଶ୍ରୀ ଚଣ୍ଡୀପାଠ, ମହାଆଳତୀ ଏବଂ ମାଙ୍କର ବିଭିନ୍ନ ଆକର୍ଷଣୀୟ ଦୁର୍ଲଭ ବେଶ ଅନୁଷ୍ଠିତ ହୋଇଥାଏ। ମୂଳାଷ୍ଟମୀଠାରୁ ଆରମ୍ଭ ହେଉଥିବା ଏହି ଦୀର୍ଘ ଆଧ୍ୟାତ୍ମିକ ପର୍ବ ସାରା ଓଡ଼ିଶାର ଜନମାନସକୁ ଭକ୍ତିରସରେ ପ୍ଲାବିତ କରିବା ସହ ଆଗାମୀ ମହାଦଶହରାର ପାର୍ବଣ ଆଗମନୀର ବାର୍ତ୍ତା ପ୍ରଦାନ କରିଥାଏ। ତେବେ ଆସନ୍ତୁ ଏହି ପରିପ୍ରେକ୍ଷୀରେ ମୂଳାଷ୍ଟମୀ ସମ୍ପର୍କରେ ଶୁଣିବା ଆଲୋଚନା। ଆଲୋଚନା କରିଛନ୍ତି ସୁଲୋଚନା ଦାସ।
1: ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ପରମ୍ପରାରେ ଗୋଟା ବ୍ରତ ପୂଜା ପ୍ରସାଙ୍ଗର ଗୁରୁତ୍ୱ ଅନୁଭୂତି ହୋଇଥାଏ। ଏହାର କାରଣ ହେଉଛି ଜୀବନଚର୍ଯ୍ୟାକୁ ଶୃଙ୍ଖଳିତ, ମାର୍ଜିତ, ସୁନ୍ଦର, ବୃଦ୍ଧିର କରିବା ପାଇଁ ଏସବୁ ଆମ ଜୀବନଚର୍ଯ୍ୟାରେ ରହିଆସିଛି। ଏବଂ କହିବାର କଥା ହେଉଛି ଭାରତରେ ଯୋଉ ରାଜନୈତିକ ଉତ୍ଥାନ ପତନ ହୋଇଛି, ଚପ ହୁଣ ପଠାଣ ବୋବଲ ଇଂରେଜ ମାନେ ଆସି, ବିଦେଶୀ ଶତ୍ରୁ ମାନେ ଆସି ଭାରତ ବର୍ଷକୁ ବାରମ୍ବାର ଆକ୍ରମଣ କରିଛନ୍ତି, ପରାଧୀନ କରିଛନ୍ତି, ଦେଶ ବିଶେଷ ଭାବରେ ପରାଧୀନତାର ଶୃଙ୍ଖଳରେ ବନ୍ଦୀ ହୋଇଯାଇଛି। କିନ୍ତୁ ଏସବୁ ସତ୍ତ୍ୱେ ଭାରତ

ପୁରୁଷକୁ ଧାରଣ କରି ରଖିଛନ୍ତି ଭାରତର ନାରୀ ସମାଜ, କାରଣ ସେମାନେ ବହୁଭାବରେ ଲୁଣ୍ଠିତ ହୋଇଛନ୍ତି, ବହୁଭାବରେ ଅତ୍ୟାଚାର କରିଛନ୍ତି, କୁସଂସ୍କାର, ଅନ୍ଧବିଶ୍ୱାସ ଆଉ ଅଶିକ୍ଷାର ପରଦା ଭିତରେ ରହି ମଧ୍ୟ ସେମାନେ ଏଇ ଯୋଉ ଓଷା ବ୍ରତ ପାଳନ କରୁଛନ୍ତି, ସେମାନଙ୍କ ଭିତରେ ଯୋଉ ଆତ୍ମିକ ନିଷ୍ଠା ଅଛି, ମାତ୍ର କାରଣ ନାରୀ ହେଉଛି ପରିବାରର ପ୍ରାଣ କେନ୍ଦ୍ର ଏବଂ ପରିବାର ହେଉଛି ଗ୍ରାମର ପ୍ରାଣ କେନ୍ଦ୍ର, ଗ୍ରାମ ହେଉଛି ରାଷ୍ଟ୍ର। ଏ କ୍ରମରେ ଭାରତୀୟ ସଂସ୍କୃତିକୁ ଆଉ ତାର ଜୀବନଚର୍ଯ୍ୟାକୁ ଯିଏ ଧାରଣ କରୁଛି ସେ ହେଉଛି ନାରୀ। ଆପଣମାନେ ସମସ୍ତେ ଜାଣନ୍ତି ଯେ ପରାଧୀନତା ହେଉଛି ରାଜନୈତିକ ଉତ୍ଥାନ ପତନର କାରଣ, କିନ୍ତୁ ଆତ୍ମାର ସ୍ୱାଧୀନତା ଏଇ ବୈଦିକ ଯୁଗରୁ ଆଜି ପର୍ଯ୍ୟନ୍ତ ଭାରତୀୟ ନାରୀମାନେ ଧାରଣ କରି ରଖିଛନ୍ତି। ସେ ସ୍ୱାଧୀନତା ଏବେ ବି ବିଳମ୍ବିତ ହେଇନାହିଁ ବା ସ୍ଥଳିତ ହେଇନାହିଁ ବା ତାହା କଳଙ୍କିତ ହେଇନାହିଁ। ଏହା କହିବାର ତାତ୍ପର୍ଯ୍ୟ ହେଉଛି ଆମ ଓଡ଼ିଶାରେ ମଧ୍ୟ ବାର ମାସରେ ତେର ପର୍ବ ପାଳିତ ହେଇଥାଏ। ଆପଣମାନେ ଜାଣନ୍ତି ଯେ ଏଇ ଯୋଉ ବାର ମାସରେ ତେର ପର୍ବ ପାଳିତ ହୁଏ, ଆମେ ବିଶେଷ ଭାବରେ ଭିତ୍ତିକ ସଭ୍ୟତା ସଂସ୍କୃତି ଓ ଆଧ୍ୟାତ୍ମିକ ଦର୍ଶନର ଆମେ ହେଉଛୁ ଉପାସକ। ଜଗନ୍ନାଥ ହେଉଛନ୍ତି ଗୋପାଳନର ପ୍ରତୀକ, ବଳଭଦ୍ର ହେଉଛନ୍ତି କୃଷିର ପ୍ରତୀକ, ଏବଂ କୃଷି ଗୋପାଳନ ଆମର ଯୋଉ ପଞ୍ଚ ପିଣ୍ଡ ରହିଛି, ଅନ୍ନମୟ ପିଣ୍ଡ, ପ୍ରାଣମୟ ପିଣ୍ଡ, ମନମୟ ପିଣ୍ଡ, ବିଜ୍ଞାନମୟ ପିଣ୍ଡ ଏବଂ ଆନନ୍ଦମୟ ପିଣ୍ଡ, ତାର ବେସିକ ବା ମୂଳ ହେଉଛି ଅନ୍ନମୟ ପିଣ୍ଡ। ତେଣୁ ଅନ୍ନମୟ ପିଣ୍ଡକୁ ଧାରଣ କରିବା ପାଇଁ ହେଲେ ଆମକୁ କୃଷି ସଭ୍ୟତା ଏବଂ ଗୋପାଳନ ସଭ୍ୟତାକୁ ଧାରଣ କରି ରଖିବାକୁ ହବ, ଆଉ ଏହାରି ମାଧ୍ୟମରେ ବି ଆମେ ଶକ୍ତି ପାଇଥାଉ। ଇଏ ହେଉଛନ୍ତି ଦେବୀ ସୁଭଦ୍ରାଙ୍କର ପ୍ରତୀକ ହେଉଛନ୍ତି, ଶକ୍ତିର ପ୍ରତୀକ ହେଉଛନ୍ତି ଦେବୀ ସୁଭଦ୍ରା। ଏଇ ମାଧ୍ୟମରେ ଆମେ ବହୁ ବ୍ରତ ଉପବାସ ପର୍ବପର୍ବାଣି ବାର ମାସ ଯୋଉ ତେର ପର୍ବ କୁହାଗଲା ଯେ ଯୋଉଠି ଆମେ କହୁଛୁ ଯେ ଜଗନ୍ନାଥ ସଂସ୍କୃତିର ପାଳନ କରାଯାଏ, ଏସବୁ ମୁଖ୍ୟତଃ କୃଷି ଭିତ୍ତିକ ବୋଳାଷ୍ଟମୀ ଆମର ଏଇ କୃଷି ଭିତ୍ତିକ ପର୍ବର ଗୋଟେ ନମୁନା ବା ଗୋଟେ ଚିହ୍ନ। କାରଣ ଆଶ୍ୱିନ କୃଷ୍ଣ ଅଷ୍ଟମୀ ତିଥିରେ ମାଙ୍କର ପାର୍ବଣ ଋତୁ ଆରମ୍ଭ ହେଇଯାଇଥାଏ, ତେଣୁ ଏଇ ଅଷ୍ଟମୀ ତିଥିରେ ଆମେ ସବୁ ଯାହା ସବୁ ଆମର ବର୍ଷା ଦିନିଆ ପରିବା ସବୁ ହେଇଥାଏ, ସେ ବର୍ଷା ଦିନିଆ ପରିବା ତାକୁ ନେଇକିରି ଆମେ ଗୋଟେ ପ୍ରକାର ଘାଣ୍ଟ ତରକାରୀ ମଧ୍ୟ କରୁ। ଆପଣମାନେ ସମସ୍ତେ ଜାଣିଥିବେ ସେଇଟା ଆମର ଘରେ ଘରେ ବିଶେଷ ଭାବରେ ପ୍ରଚଳିତ ଓଡ଼ିଆ ଘରେ। କିନ୍ତୁ ଏସବୁ କହିବାର ତାତ୍ପର୍ଯ୍ୟ ହେଉଛି ଦେବୀ ଦୁର୍ଗାଙ୍କର ଆବାହନ ପାଇଁ ଆମର ଧାନ କ୍ଷେତରେ ସୁନାରଙ୍ଗ ଲହରୀ ଆସିଥାଏ ଶୀତବେଳକୁ, ଏବଂ ନଈ ପଥ ମାନଙ୍କରେ ବିଲବଣ ମାନଙ୍କରେ ଆମର କାଶତମ୍ବିର ଜୈତ୍ର ପତାକା ଉଡାଇ କାଶତମ୍ବି ସୁନାର ଆଗମନ ଶୁଭ ସୂଚନା ଦେଇଥାଏ। ଏଇ ସମୟରେ ଆମର ପରମ୍ପରା କ୍ରମେ ଆମେ ଯୋଉ ପର୍ବଟିକି ମୂଳାଷ୍ଟମୀ ପାଳନ କରୁ, ତାକୁ ପୁଅ ଯେଉଁଠି ଆସୁଛି ତାକୁ ଦ୍ୱିତୀୟ ଉପାସ ମଧ୍ୟ କରିଥାଏ। ଏହା ବଡ ନିଷ୍ଠାର ସହିତ ପାଳିତ ହେଇଥାଏ। ମୂଳାଷ୍ଟମୀଟା ପାଳନ କରିବା ବିଶେଷ ଭାବରେ ସ୍ନେହପ୍ରବଣ ମାଆର ଯୋଉ କର୍ତ୍ତବ୍ୟ, ପ୍ରତ୍ୟେକ ମା ସ୍ନେହପ୍ରବଣ, ଯୋଉ ମା ଚାହେଁ ତାର ବାସ୍ତବ୍ୟରୁ ଯେ ସନ୍ତାପ ସେ ପୁଅ ପୁଅର କଲ୍ୟାଣ କାମନା କରି ଉପବାସ କରେ। ଏହା ବହୁତ ନିଷ୍ଠାର ସହିତ ପାଳନ କରିବାକୁ ଉଠାଏ। ପୁଅକୁ ବଜ୍ରଭୂଳିକୁ ଝାଡ଼ିକିରି କରେ, ତ ସମଗ୍ର ଶରୀରଟାକୁ ମୁଁ ବଜ୍ରଭୂଳି ଟାଣ କରିଦେବି ବା ଶକ୍ତ କରିଦେବି, ଏବଂ ଯୋଉମାନେ ସନ୍ତାନବତୀ ହେଇନଥାନ୍ତି ସେମାନେ ମଧ୍ୟ ସନ୍ତାନ ସମ୍ଭବ ହେବା ପାଇଁ ସେ ପୂଜା ମଧ୍ୟ କରିଥାନ୍ତି। ଏହି ଓଷାର ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ହେଉଛି ଯେ ବିବାହିତା ନାରୀମାନେ ଯୋଉମାନେ ସନ୍ତାନ ପାଇନଥାନ୍ତି ସେମାନେ ସନ୍ତାନ ପାଇଁ କରନ୍ତି, କାମନା କରିକିରି ଉପବାସ କରନ୍ତି। ଯୋଉମାନେ ସନ୍ତାନ ଥାଏ ସେମାନେ ପୁତ୍ରର ଦୀର୍ଘ ଜୀବନ ଏବଂ ସୁସ୍ଥ ନିରାମୟ ଜୀବନ କାମନା କରିକିରି ଏହି ଉପବାସ ବ୍ରତ କରିଥାନ୍ତି। ଏଟା ଯେଉଁ ବେଶ ନିଷ୍ଠାର ସହିତ ପାଳନ କରାଯାଏ। ପ୍ରଥମ ଦିନରେ ସେଇଟା ହେଉଛି ଏକବାର, ଏକବାର ମାନେ ଗୋଟିଏ ଥର ଅରୁଆ ଖାଇକିରି ସେ ରହିବ ଯେ ଉପବାସ କରିଥିବ, ଉପବାସ ବ୍ରତ ଭାବିନି ଯେ ସେ ଗୋଟିଏ ଦୟା ଖାଇକିରି ରହିବ। ଦ୍ୱିତୀୟ ଦିନ ସେ ଉପବାସ କାଷ୍ଠ, କାଷ୍ଠ ମାନେ ସମ୍ପୂର୍ଣ୍ଣ ଜଳ ନପିଇକିରି ମଧ୍ୟ ସେ ଉପବାସ କରିଥିବ। ମୂଳାଷ୍ଟମ ଓଷକୁ ଦ୍ୱିତୀୟ ଓଷା ଭାବରେ କହିବାର କାରଣ ହେଉଛି ଏଇଟା ପୁଅ ଯୌଦିଆ ଦ୍ୱିତୀୟା ଏସବୁ କହିବାର କାରଣ ହେଉଛି ଆମେ ସବୁ ମିଶେଇ ବର୍ଷା ଋତୁରେ ଯାହା ସବୁ ପନିପରିବା ହେଇଥାଏ ତାକୁ ପୂଜା କରାଯାଏ। ଗତ ଧରଣୀ ମାନେ ଯୋଉଟା ସେସବୁ କାରଣ ରହିଛି, କାହିଁକି ନାରୀ ପ୍ରାଣର ଆବେଗ ସଂବେଗ ତା ସହିତ ତାର ଯେତେ ଯାହା କ୍ରିୟାକଳାପ ସବୁକୁ ସେ ଉତ୍ସର୍ଗ କରିଥାଏ ବୃତ୍ତି ବାହନଙ୍କ ପାଖରେ। ବୃତ୍ତି ବାହନ ହେଉଛନ୍ତି ତାଙ୍କର ପାର୍ଶ୍ୱ ଦେବତା। ବୃତ୍ତି ବାହନକୁ ନେଇ ବହୁତ ଗହଳି ରହୁଛି, ବହୁତ କଥା ରହୁଛି। ଦ୍ୱିତୀୟ ଉପର ମହିମା ଯେତେ କଥା ଅଛି ସହି ମତରେ ତେତେ,

ସେ କଥା ରହିଛି ଗୋଟିଏ ଆକାରରେ ମହିମା ବା ଗାରିମାକୁ ଆମେ କଥାରେ ବର୍ଣ୍ଣନା କରିପାରିବାନି। କାଳ କାଳ ଧରିକି ଆମେ ବହୁ ବର୍ଷ ଧରିକି ଆମର କେତେ ପ୍ରକାର ପାନୀୟ ବଉସା ଅଛି, ଆମର ଦଶମୀ ଅଛି, ଆମର ବହୁତ ପ୍ରକାର ଉପବାସ ବ୍ରତ ସ୍କୁଲକ ମାନେ କରିଥାନ୍ତି। ସ୍କୁଲକ ମାନେ ଉପବାସ ବ୍ରତ କରିବା ମାଧ୍ୟମରେ ପରିବାରର ମଙ୍ଗଳ କାମନା କରିବା ହେଉଛି ଏକମାତ୍ର ଲକ୍ଷ୍ୟ ତାଙ୍କ ସେମାନଙ୍କର ଥାଏ। ଏଇ କ୍ରମରେ ସେମାନେ କଣ କରିଥାନ୍ତି ଯେ ଏଇଥିପାଇଁ ବଡ଼ କଷ୍ଟକର ଉପବାସ ହେଲେ ମଧ୍ୟ ନିଷ୍ଠାର ସହିତ ଏଇ ଓଷାକୁ କରିଥାନ୍ତି ବ୍ରତଧାରିଣୀ ମାନେ। ତାର କାରଣ ହେଉଛି ପୁଅ ପାଇଁ ଜୀବନ ମଧ୍ୟ ତ୍ୟାଗ କରିବା ପାଇଁ, ସନ୍ତାନ ପାଇଁ ଜୀବନ ମଧ୍ୟ ତ୍ୟାଗ କରିବାକୁ ସେ ପଛେଇବ ନାହିଁ। ଆଉ ମାର କଲ୍ୟାଣ, ମାର ଦୀର୍ଘାୟୁ, ମାର ଆଶୀର୍ବାଦ ଯଦି ସନ୍ତାନର ବଫା ଉପରେ ଥାଏ ତାହେଲେ ସେ ସତରେ ତାର ସବୁଟା ବଜ୍ରମୂଳି କଠିନ ହେଇଯାଏ। ବଜ୍ରମୂଳିରେ ଯୋଉଟା ବାଡ଼ାଏ ମା, ସେ ବଜ୍ରମୂଳି ହେଉଛି ଗୋଟେ ଗଛ, ଗଛକୁ ପୂଜା ସରିଲା ପରେ ସେ ତାକୁ ସେଇ ନେଇକରି ପୁଅକୁ ଛାଡି ଦିଏ। ସେଥିରେ ପୂର୍ବରୁ ଆମେ ସେଦିନ କେବଳ ଗୋଟିଏ ଥର ଖାଇକିରି ବ୍ରତଧାରିଣୀ ରହିଥାଏ, ସକାଳୁ ସେ ଗାଧେଇ କୋଉଥିରେ ଗାଧାଏ ତା ହଳଦୀ ଅଁଳାରେ ଗାଧେଇକ ପୋକ ପୀଠକୁ ଯିବ। ସେଠି ସେ ଦୁଇଟି ଚିତ୍ର ଆଙ୍କିବ, ଯୋଉ ଚିତ୍ର ଦୁଇଟି ହେଉଛି ଗୋଟେ ଚିଲ ଆଉ ଗୋଟେ ହେଉଛି ଶୃଗାଳ। ଚିଲ ଶୃଗାଳ ମଧ୍ୟ ପ୍ରତୀକାତ୍ମକ ଭାବରେ ବ୍ୟବହାର କରାଯାଇଛି। ଏ ଚିଲ ଶୃଗାଳ ହେଉଛନ୍ତି ଆମର ଯୋଉ ବିଦେଶୀ ଶତ୍ରୁମାନଙ୍କ ପ୍ରତୀକ, ତେଣୁ ଚିଲ ଶୃଗାଳକୁ ମଧ୍ୟ ଭିନ୍ନ ଭାବରେ ବର୍ଣ୍ଣନା କରାଯାଇଛି ଆମ ସାଂସ୍କୃତିକ ଚେତନାରେ ବା ଏଇ ଯୋଉ ଓଷା ବ୍ରତ କଥାରେ। ତାକୁ ଭିନ୍ନ ଭାବରେ ସେମାନେ ଭଲ ବୋଲି ତାଙ୍କର ଯୋଉ କାହାଣୀ ଯୋଉ ରହିଛି ଦ୍ୱିତୀୟ ଯୋଉ କାହାଣୀ ରହୁଛି ବା ମୂଳାଶ୍ରମିକ ଯୋଉ କାହାଣୀ ରହୁଛି ସେଥିରେ ବର୍ଣ୍ଣନା କରାଯାଇଛି। କାହିଁକି ମୁଁ ଚିଲ ଶିଆଳଙ୍କୁ ହଉଛି ମାନେ ଅନେକ ସମୟରେ ଚିଲ ଶିଆଳ ହେଉଛନ୍ତି ପ୍ରତୀକ, ହେଉଛନ୍ତି ମୃତ୍ୟୁର ପ୍ରତୀକ। ସେମାନେ କଣ ଚିଲ ଝାପି ନିଏ, ଚିଲ ଯୋଉ ଯେତେବେଳେ ଆମେ ଦେଖୁ ଯେ ଶାଗୁଣା ଚିଲ ଏମାନେ ସବୁ ନର ମାଂସ ଖାଇଥାନ୍ତି, ଶୃଗାଳ ମଧ୍ୟ ଖାଇଥାଏ, ତେଣୁ ଏମାନେ ହେଉଛନ୍ତି ମୃତ୍ୟୁର ପ୍ରତୀକ ଭାବରେ ଆମେ ତାକୁ ବର୍ଣ୍ଣନା କରିଥାଉ। ତେଣୁ ଆମ ଚିନ୍ତାଧାରାରେ ଆମ ପରମ୍ପରାରେ ଚିଲ ଶୃଗାଳ ପ୍ରତୀକ ଭାବରେ ଆମକୁ ମୃତ୍ୟୁ ବା ଅପସଂସ୍କୃତିର ପ୍ରତୀକ ଭାବରେ ତାଙ୍କୁ କରାଯାଇଥାଏ। ଫଳ ମୂଳ ଚିଲ ଖାଇଲା ଭଳିଆ ଜିନିଷ ତାଙ୍କୁ ଦେଇକିରି ତାଙ୍କୁ ପୂଜା କରିବ। କାହିଁକି ଏଇଟା ମୁଁ ପ୍ରତୀକାତ୍ମକ ଭାବରେ ବୋଲି କାହିଁକି କହୁଛି ନା, ଭାରତୀୟ ଜୀବନଚର୍ଯ୍ୟାରେ ଯେତେବେଳେ ବିଦେଶୀ ମାନେ ଆସୁଛନ୍ତି ନାରୀମାନଙ୍କୁ, ସେତେବେଳେ ସେମାନେ ବିଶେଷ ଭାବରେ ତାଙ୍କର କାଂକ୍ଷା ପୂରଣ କରିବା ପାଇଁ ସେମାନେ ନାରୀମାନଙ୍କୁ ଅତ୍ୟାଚାର କରୁଥିଲେ। ଏବଂ ସେମାନେ ଯେମିତି ଆମ ଧନ ରତ୍ନ ସେମାନଙ୍କ ବିପୁଳିତ ଦୃଷ୍ଟିକୁ ଯାଉନଥିଲା, ସେଇଭଳି ନାରୀମାନଙ୍କୁ ମଧ୍ୟ ସେମାନେ ସୁନ୍ଦରୀ ନାରୀମାନଙ୍କୁ ମଧ୍ୟ ସେମାନେ ଉପଭୋଗ କରିବା ପାଇଁ ମାନେ ସେମାନଙ୍କୁ ଜବରଦସ୍ତି ନେଇ ଯାଉଥିଲେ। ତେଣୁ ସେଇମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ସେଇ ତାକୁ ସେ କହୁଛି ଚିଲ ଶୃଗାଳ ବୋଲି। ସେ ଚିଲ ଶୃଗାଳକୁ ସନ୍ତୁଷ୍ଟ କରିବା ପାଇଁ ଆମେ ତାଙ୍କୁ ପାଠେଇ ସୂର୍ଯ୍ୟ ଦେବଙ୍କୁ ପ୍ରଣାମ କରିକିରି କେମିତି ଗୋଟିଏ ବ୍ରତ ଠାରେ ସେ ହଳଦୀ ଲଗେଇବ, ସୁଚିକିତ ଭାବରେ ଆସିବ। ଆସିଲା ପରେ ଏଠାରେ ଚିଲ ଆଉ ଶୃଗାଳକୁ ସେମାନେ ପ୍ରତୀକାତ୍ମକ ଭାବରେ ବର୍ଣ୍ଣନା କରୁଛନ୍ତି। ଏ ବର୍ଣ୍ଣନା କରିବାର କାରଣ ହେଉଛି ଯାହା ମୁଁ କହିଲି ଯେ ସେମାନେ ଶତ୍ରୁ ମୃତ୍ୟୁର ପ୍ରତୀକ, ସେମାନେ ଅଶୁଭର ପ୍ରତୀକ, କିନ୍ତୁ ତାଙ୍କୁ ସନ୍ତୁଷ୍ଟ କରିବା ଦରକାର। ତାଙ୍କୁ ସନ୍ତୁଷ୍ଟ କଲେ ସେମାନେ ଯଦି ଖୁସି ହେବେ ତାହେଲେ ଆମର ସମସ୍ତ ଯୋଉ ଅପଶକ୍ତି ସବୁ ସେମାନେ ଦୂର ହେଇଯିବେ, ଦୂରକୁ ଚାଲିଯିବେ। ସ୍ୱାଧୀନତା ପରେ ଆମେ ଯେତେବେଳେ ଜାଣିଲୁ ଯେ ଆମେ ଏସବୁ ସ୍ୱାଧୀନତା ବିପନ୍ନ କରୁଥିବା ଏଇ ଅପଶକ୍ତି ମାନଙ୍କୁ ପୂଜା କରିକରି ଆମେ ସ୍ୱାଧୀନତାକୁ ଥରେ ପାଇଲେ, ପରେ ପାଇଲା ପରେ ଆମ ଜୀବନଚର୍ଯ୍ୟାରେ ନାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଲା। ବର୍ତ୍ତମାନ ତ ନାରୀମାନଙ୍କର ସୁବର୍ଣ୍ଣ ଯୁଗ କହିଲା ତୃପ୍ତି ହେବ ନାହିଁ, ନାରୀମାନେ ପାଠ ପଢ଼ିବାର ଅଧିକାର ପାଇଲେ, ସବୁଠାରୁ ସେମାନେ ମୁକ୍ତ ହେଲେ, କୁସଂସ୍କାର ଅନ୍ଧବିଶ୍ୱାସ ଦୂର କଲେ। ତେଣୁ ନାରୀମାନଙ୍କର ଏଇ ଯୋଉ ବିଧିବିଧାନ ସହିତ ବିଦେଶୀ ଶତ୍ରୁମାନଙ୍କୁ ସେମାନେ କିଭଳି ଭାବରେ ତରିଦେବେ, ସେମାନଙ୍କ ପ୍ରଲୁତ ଦୃଷ୍ଟିକୁ ଦୂରେଇ ରହିପାରିବେ, ସେଥିପାଇଁ ସେ ଚିଲ ଶୃଗାଳକୁ ପୂଜା ମଧ୍ୟ ପ୍ରକୃତିରେ କରୁଥିଲେ। ଏଇଟା ଗୋଟେ ପ୍ରତୀକାତ୍ମକ ବିଧିବିଧାନ ବୋଲି ମୁଁ ଭାବୁଛି ମୋ ମତରେ ଏଇଟା। ତେଣୁ ଶୁଦ୍ଧକୃତ ଭାବରେ ସେମାନେ ଆସିବେ, ଗାଧୋଇ ସାରିକରି ଆସିବେ, ଆସିକରି ସୂର୍ଯ୍ୟଦେବଙ୍କୁ ପ୍ରଣାମ କରିବେ। ସୂର୍ଯ୍ୟ ହେଉଛନ୍ତି ଶତ୍ରୁର ଆଧାର, ତେଣୁ ସୂର୍ଯ୍ୟଦେବ ହେଉଛନ୍ତି ନକଲେ ଆମେ କୌଣସି କର୍ମ କରିପାରିବୁନି, ଗୃହ କର୍ମ କରିପାରିବୁ। ସେଥି ଗୋଟେ କଥା ଆମର ପ୍ରବାଦ ଅଛି ଯେ ରୂପ ତାଳ ବନ୍ଧି ବେତାଳ ଘରଣୀ ଚେତାଳ ତେବେ ସେ ଘର ଯାଏ ଅନନ୍ତ କାଳ। ତା ମାନେ ଘରଣୀ ଯେଉଁଠି ସଚେତନ, ଘରଣୀ ଯେଉଁଠି ତାର ଚାରିଆଖି ମେଲେଇକି ଦୁନିଆକୁ ଦେଖୁଛି, ସେ ବୁଝିପାରୁଛି ବାକି ଛୁଆ କୋଉଟା କଣ କୋଉଟା ଠିକ।

0: ଓଡ଼ିଆ ପରମ୍ପରାରେ 12 ମାସରେ 13 ପର୍ବ। ତେବେ ଏହି ମୂଳାଷ୍ଟମୀ ଦିନ ଗୃହିଣୀମାନେ କେମିତି ପୂଜାବିଧି କରିଥାନ୍ତି, ମାଙ୍କୁ ଆବାହନ କରିଥାନ୍ତି, ସେ ସମ୍ପର୍କରେ ଆସନ୍ତୁ ଶୁଣିବା ଭକ୍ତିଲତା ମହାନ୍ତିଙ୍କ ଠାରୁ।
1: ମୂଳାଷ୍ଟମୀ ଓଡ଼ିଶାର ଏକ ପ୍ରସିଦ୍ଧ ଏବଂ ପବିତ୍ର ପର୍ବ। ଏହା ମୁଖ୍ୟତଃ ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ। ବିଭିନ୍ନ ଦେବୀ ପୀଠ ଗୁଡିକ, ବିଶେଷ କରି ଶାକ୍ତ ପୀଠ ଯୋଉଗୁଡାକୁ କୁହାଯାଉଛି ଆମର ଓଡ଼ିଶାର, କାକଟପୁରର ମଙ୍ଗଳା, ଝଙ୍କଡ଼ର ସାରଳା, ବାଙ୍କୀର ଚର୍ଚିକା, ଯାଜପୁରର ବିରଜା ଏବଂ ପୁରୀର ବିମଳାକ ମନ୍ଦିରରେ ବିଶେଷ ଭାବରେ ଏହି ପର୍ବଟିକୁ ପାଳନ କରାଯାଏ। ଏହି ଦିନ ଠାରୁ ମାଙ୍କର ଷୋଡ଼ଶ ଉପଚାର କରାଯାଏ। ମାଙ୍କ ଷୋଡ଼ଶ ଉପଚାରର ଗୋଟେ ସ୍ୱତନ୍ତ୍ର ବିଧି ରହିଛି, ସେ ବିଧି ଅନୁସାରେ ଏହାକୁ ପାଳନ କରାଯାଏ। ଆଉ ସାଧାରଣତଃ ଆମ ଓଡ଼ିଶାର ଲୋକମାନେ ଯେହେତୁ ଆମର ଧର୍ମକୁ ବହୁତ ବିଶ୍ୱାସ କରନ୍ତି, ସେମାନଙ୍କର ଶାକ୍ତ ପରମ୍ପରା ଉପରେ ମଧ୍ୟ ବିଶ୍ୱାସ ଥିବାରୁ ଏହି ଦିନ ମାନଙ୍କରେ ମହିଳାମାନେ, ଗୃହିଣୀମାନେ କଣ କରନ୍ତି ନା, ନିଜ ଘରେ ଓ ନିଜ ପରିବାରର ମଙ୍ଗଳ ପାଇଁ ସେଟାକୁ ଜୀଉନ୍ତିଆ ବ୍ରତ ବୋଲି ମଧ୍ୟ କେତେକ ସ୍ଥାନରେ କହିଥାନ୍ତି। ଘରଦ୍ୱାର ସଫା କରି ଗାଧୁଆ ପାଧୁଆ ସାରି ନୂଆ ବସ୍ତ୍ର ପିନ୍ଧିଥାନ୍ତି ଏବଂ ନିଜ ସନ୍ତାନ ମାନଙ୍କର ଦୀର୍ଘାୟୁ ଓ ନିରୋଗ ଜୀବନ କାମନା କରିବା ସହିତ ପରିବାରର ସୁଖ ସମୃଦ୍ଧି କାମନା କରି ସେମାନେ ମା ଦୁର୍ଗାଙ୍କୁ ସ୍ମରଣ କରି ସେଦିନ ଦୁର୍ଗା ଚାଳିଶା ପାଠ କରିଥାନ୍ତି। ଆଉ ସେଥିପାଇଁ ଠାକୁର ଘରକୁ ପରିଷ୍କାର କରାଯାଏ, ପୂଜା ସ୍ଥାନକୁ ଭଲ ଭାବରେ ଧୋଇ ଧୋଇ ପୋଛିଲା ପରେ ସେଠାରେ ଝୋଟି, ମୁରୁଜ ଏବଂ ଚିତା, ଆମର ଗୋଟେ ଆଲ୍ପନା କୁହନ୍ତି, ସେଟାକୁ ଅଙ୍କାଯାଏ। ଠାକୁରଙ୍କ ଖଟୁଲି ଉପରେ ରଙ୍ଗୀନ ବସ୍ତ୍ର, ଲାଲ ହଉ ବା ହଳଦିଆ ହଉ, ବସ୍ତ୍ର ବିଛାଯାଏ ଏବଂ ସେ ବସ୍ତ୍ର ବିଛିଲା ପରେ ତା ଉପରେ ଗୁଆ ରଖାଯାଏ। ପୂଜା ସାମଗ୍ରୀ ଆଉ ଯୋଉ ମୂଳା ଯୋଉ ଅଛି, ବିଶେଷ କରି ଯେହେତୁ ଏଟା ମୂଳାଷ୍ଟମୀ, ମୂଳା ଆଉ ନୂଆ କଞ୍ଚା ଫଳକୁ ସେଠି ଭୋଗ ପାଇଁ ବ୍ୟବହାର କରାଯାଏ। ନୂଆ ମୂଳା, କାକୁଡି, କଦଳୀ, ନଡ଼ିଆ, ଆଖୁ, ଖସା ଏମିତି ବିଭିନ୍ନ ପ୍ରକାର ଫଳମୂଳ ମାଙ୍କୁ ଅର୍ପଣ କରାଯାଏ। ଶେଷରେ ମାଙ୍କ ନିକଟରେ ଧୂପ ଆଉ ଘିଅ ଦୀପ ଜଳାଯାଏ। ଆଉ ମନ୍ଦାର ଫୁଲ ଏବଂ ଲାଲ ସିନ୍ଦୁର, ଅଳତା, ଶଙ୍ଖା ଅର୍ପଣ କରାଯାଏ। ଏବଂ ଏଇ ଗୋଟେ ପୌରାଣିକ କଥା ଅଛି ଯେ ଜଣେ ବ୍ରାହ୍ମଣ, ସେ ତାଙ୍କର ପିଲାମାନେ ଅଳ୍ପାୟୁ ହେଉଥିଲେ ଏବଂ

ଅସୁସ୍ଥ ହୋଇ ଅଳ୍ପ ଦିନ ପରେ ଚାଲି ଯାଉଥିଲେ, ଯେଉଁଥିପାଇଁ ସେ ବ୍ରାହ୍ମଣୀଙ୍କର ବହୁତ ମନ ଦୁଃଖ ହଉଥିଲା ଏବଂ ସେ ଚାହୁଁଥିଲେ ଯେ କେମିତି ଏଥିରୁ ରକ୍ଷା ପାଇବେ ବୋଲି। ତାପରେ ସେଥିପାଇଁ ତାଙ୍କୁ ଜଣେ ଜାଣିବା ଶୁଣିବା ଲୋକ ବା ଜ୍ଞାନୀ ଗୁଡି ଲୋକ ଜଣେ ତାଙ୍କୁ କହିଥିଲେ ଯେ ଏଇ ବ୍ରତ ପାଳନ କରିବା ଏବଂ ଏଇ ସମ୍ପୂର୍ଣ୍ଣ ଭକ୍ତରେ ମାଙ୍କ ନାମ ଜପ କରିବ। ତେଣୁ ସେଇ ଦିନ ଠାରୁ ସେ ଦୁର୍ଗା ମାଙ୍କର ନାମ ଜପ କରୁଥିଲେ ହଜାର ଥର ପ୍ରତ୍ୟେକ ଦିନ, ଏବଂ ସେହି ଅନୁସାରେ ତାଙ୍କର ଫଳ ମଧ୍ୟ ପାଇଲେ। ଅଳ୍ପ ଦିନରେ ତାଙ୍କର ପୁଅମାନେ ସୁସ୍ଥ ହୋଇ ଉଠିଥିଲେ। ତେଣୁ ଯେହେତୁ ଏହାର ଗୋଟେ ବିଶ୍ୱାସ ଅଛି, ଆମ ପରମ୍ପରା ଏବଂ ଆମ ବିଶ୍ୱାସକୁ ସମ୍ମାନ ଦେଇ ଆଜି ବି ମହିଳାମାନେ ସେହି ବ୍ରତ ପାଳନ କରିଥାନ୍ତି। ସନ୍ଧ୍ୟା ସମୟରେ ପୁନର୍ବାର ସ୍ନାନ କରନ୍ତି, ସକାଳେ ପୂଜା ଉଜା କରିସାରିଲା ପରେ ସେମାନେ ରଖିଥାନ୍ତି ଏବଂ ସନ୍ଧ୍ୟା ସମୟରେ ପୁଣି ସ୍ନାନ କରନ୍ତି, ହାତ ପାତ ଧୋଇକି ମାଙ୍କର ଆଳତୀ କରନ୍ତି। ଆଳତୀ କରିସାରିବା ପରେ ପରିବାରର ସମସ୍ତ ସଦସ୍ୟମାନଙ୍କୁ ଭୋଗ ବଣ୍ଟା ଯାଏ। ଗୃହିଣୀ ମାନେ ସନ୍ତାନ ମାନଙ୍କ ମୁଣ୍ଡରେ ମାଙ୍କ ଚରଣାମୃତ ଏବଂ ସିନ୍ଦୁର ଲଗେଇ ଦେଇଥାନ୍ତି। ଶେଷରେ ମାଙ୍କ ପ୍ରସାଦ ଫଳମୂଳ ଏବଂ ପବିତ୍ର ଜଳ ଗ୍ରହଣ କରି ଗୃହିଣୀ ମାନେ ନିଜ ବ୍ରତ ଭଙ୍ଗ କରିଥାନ୍ତି। ଏହି ପ୍ରକାର ବିଧି ଅନୁଯାୟୀ ମହିଳାମାନେ ମୂଳାଷ୍ଟମୀକୁ ପାଳନ କରିଥାନ୍ତି।

ଆସନ୍ତୁ ଖାଦ୍ୟରେ ଉପାଦେୟତା ସମ୍ପର୍କରେ କିଛି ଜାଣିବା। ଖାଦ୍ୟରେ ଉପାଦେୟତା ବଢ଼ାଇବା ପାଇଁ ଆମେ ମୁଗ, ବିରି, ବୁଟ, ସୋୟା, ରାଜମା ପ୍ରଭୃତି ଡାଲି ଜାତୀୟ ଖାଦ୍ୟକୁ ବତୁରେଇ ଗଜା କରି ରାନ୍ଧିଲେ ବା କଞ୍ଚା ଚୋବେଇ ଖାଇଲେ ଖାଦ୍ୟରେ ଉପାଦେୟତା ବଢ଼େ। ଶସ୍ୟରେ ଗଜା ହେବା ଦ୍ୱାରା ସେଥିରେ ଥିବା ପୁଷ୍ଟିସାର ଓ ଶ୍ୱେତସାର ହଜମ ଉପଯୋଗୀ ହୋଇଯାଏ ଏବଂ ଏଥିରେ ଥିବା ଭିଟାମିନ୍ ବି ଆଉ ସି ର ପରିମାଣ ବଢ଼ିଯାଇଥାଏ। ଆମର ରାନ୍ଧିବା ପ୍ରଣାଳୀରେ ଯେଉଁ ଭିଟାମିନ୍ ନଷ୍ଟ ହୋଇଯାଏ ତାହା ଗଜା ହେବା ଦ୍ୱାରା ପୂରଣ ହୋଇଥାଏ। ମେଥିକୁ ବତୁରେଇ ଦେଲେ ତାର ପିତାଂଶ କଟିଯାଏ ଏବଂ ସେଥିରେ ଥିବା ମୂଲ୍ୟବାନ ଆମିନୋ ଏସିଡ୍ ବ୍ୟବହାର ଉପଯୋଗୀ ହୋଇଯାଏ। ବିରି ବଟା ଚାଉଳ ବଟା ଗୋଳାଇ କିଛି ସମୟ ରଖିଦେଲେ ସାମାନ୍ୟ ଖଟାଳିଆ ହୋଇ ଫୁଲିଯାଏ, ଯେଉଁଟାକି ସ୍ୱାସ୍ଥ୍ୟ ଉପଯୋଗୀ। ଡାଲି ଚାଉଳ ନଡ଼ିଆ ଦେଇ ଯେଉଁ ଖେଚୁଡ଼ି ପ୍ରସ୍ତୁତ କରାଯାଏ ତାହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପାଦେୟ। ଏଥିରେ ଆମେ ପୁଷ୍ଟିସାର ଓ ଖାଦ୍ୟସାର ଉଭୟ ପାଇଥାଉ। ସବୁ ପରିବା ମିଶା ଘାଣ୍ଟ ତରକାରୀ, ଶାଗ ଓ ପନିପରିବା ମିଶା ତରକାରୀ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ। ବିଭିନ୍ନ ପରିବାରେ ବିଭିନ୍ନ ରକମର ପୁଷ୍ଟିସାର, ଖାଦ୍ୟସାର ଓ ଶରୀର ଉପଯୋଗୀ ଖାଦ୍ୟ ରହିଛି। ସବୁବେଳେ ତଟକା ପନିପରିବା ଓ ଶାଗ ଖାଇବା ଦରକାର। ବାସି ହେଲେ ତାର ଖାଦ୍ୟ ଗୁଣ ଆସ୍ତେ ଆସ୍ତେ ନଷ୍ଟ ହୋଇଯାଏ। ବେଶୀ ଦିନ ଫ୍ରିଜ୍ରେ ରହିଲେ ମଧ୍ୟ ପରିବାର ଭିଟାମିନ୍ ଅଂଶ କମିଯାଏ। ପନିପରିବା ଶାଗ ପ୍ରଥମେ ଭଲ ରକମ ଧୋଇ ନେବା, ତାପରେ କାଟିକି ରାନ୍ଧିବା। କାଟିଲା ପରେ ପରିବା ଧୋଇଲେ ପାଣିରେ ମିଳେଇ ଯାଉଥିବା ଭିଟାମିନ୍ ନଷ୍ଟ ହୋଇଯାଏ। ଏହା ବ୍ୟତୀତ ପରିବା କାଟି ଅଧିକ ସମୟ ପାଣିରେ ପକାଇଲେ ତାର ସ୍ୱାଦ ନଷ୍ଟ ହେବା ସଙ୍ଗେ ସଙ୍ଗେ ଖାଦ୍ୟଗୁଣ ମଧ୍ୟ ନଷ୍ଟ ହୋଇଯାଏ। ତରକାରୀ ପତ୍ର ରାନ୍ଧିବା ବେଳେ ଯେତେ କମ୍ ସମୟରେ ବେଶୀ ନ ସିଝେଇ ରାନ୍ଧିବେ ତାହା ସ୍ୱାସ୍ଥ୍ୟ ପାଇଁ ଭଲ। ପ୍ରେସର କୁକରରେ ବେଶ କମ୍ ସମୟରେ ହୋଇଯାଏ ଏବଂ ଢଙ୍କା ହୋଇଥିବାରୁ ଖାଦ୍ୟଗୁଣ ନଷ୍ଟ ହୁଏନି। ରାନ୍ଧିବାରେ ମଧ୍ୟ ଅଳ୍ପ ତେଲ ଏବଂ ଘିଅ ବ୍ୟବହାର କରିବା ଉଚିତ। ସବୁବେଳେ ତମ୍ବା, ପିତ୍ତଳ, ଷ୍ଟିଲ୍, ଲୁହା କଡ଼େଇ ବ୍ୟବହାର କଲେ ଭଲ। ସେଓ, ନାସ୍ପାତି, ପିଜୁଳି, ଗାଜର, କାକୁଡ଼ି ପ୍ରଭୃତିର ଚୋପାରେ ଥିବା ଖାଦ୍ୟସାର ଓ ପୁଷ୍ଟି ଆମେ ଚୋପା ଛଡ଼େଇ ଖାଇବା ଦ୍ୱାରା ନଷ୍ଟ ହୋଇଯାଏ। ଫଳକୁ ଭଲ ଭାବରେ ଧୋଇ କିଛି ସମୟ ପଟାସ ବା ଲୁଣ ପାଣିରେ ପକାଇ ଚୋବେଇ ଖାଇଲେ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଭଲ।

ପ୍ୟାକ୍ସ ଲ୍ୟାନ୍ସ ଏବଂ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକରେ ୟୁରିଆ, ଡିଏପି, ଏମ୍ଓପି ସମେତ ସମସ୍ତ ପ୍ରକାର ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ରାଜ୍ୟରେ ସାରର କୌଣସି ଅଭାବ ନାହିଁ, ତେଣୁ ଅଯଥା ଭୟଭୀତ ନ ହୋଇ କିମ୍ବା ଆଗୁଆ ଅଧିକ ସାର ମହଜୁଦ ନ କରି କେବଳ ଫସଲର ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରନ୍ତୁ। ଏଥିପାଇଁ ନିଜ ଆଧାର କାର୍ଡ ଦେଖାଇ ପିଓଏସ୍ ମେସିନ୍ ମାଧ୍ୟମରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର କ୍ରୟ କରନ୍ତୁ ଏବଂ ନିଶ୍ଚିତ ଭାବେ ରସିଦ ସଂଗ୍ରହ କରନ୍ତୁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସାର କଳାବଜାରୀକୁ ରୋକନ୍ତୁ। ମା ମାଟିର ସୁରକ୍ଷା ପାଇଁ ଜୈବିକ ସାର ପ୍ରୟୋଗ କରିବା ପାଇଁ ଭୁଲନ୍ତୁ ନାହିଁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

0: ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ପ୍ରଥମେ ଇଂରାଜୀରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍କୁ ଆଜି ପୁରିଲା 12 ବର୍ଷ। ବିଶ୍ୱସ୍ତରରେ ଏକ ମୁକ୍ତ ବାଣିଜ୍ୟ ସମ୍ପର୍କ ଶୃଙ୍ଖଳ ସୃଷ୍ଟି କରିବାକୁ ଭାରତ କରୁଛି ପ୍ରୟାସ, କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ନିଶା କାରବାରରେ ଜଡ଼ିତ ପଳାତକ ନବପ୍ରୀତ ସିଂଙ୍କ ପ୍ରତ୍ୟାବର୍ତ୍ତନ ଏକ ଐତିହାସିକ ସଫଳତା ବୋଲି ବର୍ଣ୍ଣନା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଫ୍ଲାଏ ଦୁବାଇ ବିମାନର 100 ପାଇଲଟ ଆତଙ୍କବାଦୀ କାର୍ଯ୍ୟ କରିବାକୁ ପ୍ରୟାସ କରିଥିବା ନେଇ ପ୍ରାଥମିକ ତଦନ୍ତରୁ ମିଳିଛି ସୂଚନା। ଏବଂ ଏସୀୟ କ୍ରୀଡ଼ା T20 କ୍ରିକେଟ୍ ପ୍ରତିଯୋଗିତାରେ ପାକିସ୍ତାନକୁ 19 ରନ୍ରେ ପରାସ୍ତ କରି ଭାରତୀୟ ପୁରୁଷ ଦଳର ସ୍ୱର୍ଣ୍ଣପଦକ ହାସଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍କୁ ଆଜି 12 ବର୍ଷ ପୂରଣ ହୋଇଛି। 2014 ମସିହାରେ ବିଜୟାଦଶମୀ ଅବସରରେ ଆଜିର ଦିବସରେ ଏହି କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣ ପ୍ରସାରିତ ହୋଇଥିଲା। ମନ୍ କି ବାତ୍ର ଇତିମଧ୍ୟରେ 138 ସଂସ୍କରଣ ପ୍ରସାରିତ ହୋଇସାରିଛି। ଗତ 12 ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ଦେଶବାସୀଙ୍କ ମଧ୍ୟରେ ସକାରାତ୍ମକ ପରିବର୍ତ୍ତନକୁ ପ୍ରେରଣା ପ୍ରଦାନ କରିବା ସହିତ ଭାରତର ବିକାଶ ଯାତ୍ରାରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରି ଶିକ୍ଷା, ସ୍ୱାସ୍ଥ୍ୟସେବା, ପରିବେଶ ସଂରକ୍ଷଣ, ନବସୃଜନ ଏବଂ ସାମାଜିକ ସେବା ଆଦି ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କ ପ୍ରଚେଷ୍ଟାକୁ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କ ପାଖରେ ଉପସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱାର୍କ ଏବଂ ଆକାଶବାଣୀ ନ୍ୟୁଜ୍ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ମଧ୍ୟ ସିଧାସଳଖ ପ୍ରସାରିତ ହୋଇଥାଏ। ଏଥିସହ ଆକାଶବାଣୀ ନ୍ୟୁଜ୍, ଡିଡି ନ୍ୟୁଜ୍, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲରେ ସିଧା ପ୍ରସାରଣ କରାଯାଇଥାଏ। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ଭାରତ ଏକ ମୁକ୍ତ ବାଣିଜ୍ୟ ସମ୍ପର୍କର ଶୃଙ୍ଖଳ ସୃଷ୍ଟି କରିବାକୁ ପ୍ରୟାସ ଜାରି ରଖିଛି। ଏହାଦ୍ୱାରା ବିଶ୍ୱର ପ୍ରାୟ 80% ଅର୍ଥନୈତିକ କ୍ଷେତ୍ର ସଂଶ୍ଳିଷ୍ଟ ହୋଇପାରିବ। ଶିକାଗୋଠାରେ ଆମେରିକା ଭାରତ କମ୍ୟୁନିଟି ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଶ୍ରୀ ଗୋଏଲ କହିଛନ୍ତି, ଇତିମଧ୍ୟରେ ବାଣିଜ୍ୟ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ଭାରତ ବିଭିନ୍ନ ରାଷ୍ଟ୍ର ସହ ଆନ୍ତର୍ଜାତିକ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। 2014 ପୂର୍ବରୁ ଭାରତ ପ୍ରାୟ $10 ଟ୍ରିଲିୟନ୍ ଜିଡିପି ଆଧାରିତ ଅର୍ଥନୈତିକ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କରିଥିବା ବେଳେ ଏବେ ପ୍ରାୟ $60 ଟ୍ରିଲିୟନ୍ ଅର୍ଥନୈତିକ ରାଷ୍ଟ୍ରଗୁଡ଼ିକ ସହ ଚୁକ୍ତି ନେଇ ପଦକ୍ଷେପ ଗ୍ରହଣ କରିଛି। ଗତ 4.5 ବର୍ଷ ମଧ୍ୟରେ 31 ବିକଶିତ ଓ ବିକାଶଶୀଳ ଦେଶ ସହ ଭାରତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିବା ନେଇ ପ୍ରୟାସ ଜାରି ରଖିଛି। ଏବେ ପ୍ରାୟ $15 ଟ୍ରିଲିୟନ୍ ବିଶିଷ୍ଟ ପାଖାପାଖି 8ଟି ଅର୍ଥନୈତିକ ରାଷ୍ଟ୍ର ସହ ଚୁକ୍ତିନାମା ନେଇ ଆଲୋଚନା ଜାରି ରହିଛି। ଭାରତରେ ଉତ୍ପାଦନ କ୍ଷେତ୍ରକୁ ଏହା ଅଧିକ ବ୍ୟାପକ କରିବା ସହ ସୁଯୋଗ ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା

0: ନିର୍ବାହ କରିବ ବୋଲି ଶ୍ରୀ ଗୋଏଲ କହିଛନ୍ତି। ପୂର୍ବରୁ ଅନ୍ୟ ଏକ ବୈଠକରେ ଶ୍ରୀ ଗୋଏଲ ଭାରତ ଆମେରିକା ଦ୍ୱିପାକ୍ଷିକ ଆର୍ଥିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଭାରତୀୟ ଉଦ୍ୟୋଗଗୁଡ଼ିକ ପାଇଁ ଆନ୍ତର୍ଜାତିକ ପୁଞ୍ଜିନିବେଶ, ସୀମାପାର କର ନିୟମକ ଅନୁପାଳନ ତଥା ଅର୍ଥନୈତିକ ବ୍ୟବସ୍ଥାକୁ ସହଯୋଗ ପ୍ରଦାନ କରିବା ପାଇଁ ଶ୍ରୀ ଗୋଏଲ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଆହ୍ୱାନ ଦେଇଛନ୍ତି। ସିକାଗୋ, ମିସିଗାନ ଏବଂ ଓହିଓ ଚାପ୍ଟରର ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଇନ୍ଷ୍ଟିଚ୍ୟୁଟ୍ର ପ୍ରତିନିଧିଙ୍କ ସହ ଆଲୋଚନା କାଳରେ ଶ୍ରୀ ଗୋଏଲ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭରଶୀଳ ଏବଂ ବୈଶ୍ୱିକ ସ୍ତରରେ ପ୍ରତିଯୋଗିତାମୂଳକ ଦୃଷ୍ଟିକୋଣ ଆଧାରରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ସୁଦୃଢ଼ ହୋଇଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ତୁର୍କୀରୁ ନିଶା କାରବାର ମୁଖ୍ୟ ଅଭିଯୁକ୍ତ ନବ୍ରିତ୍ ସିଂଙ୍କୁ ଭାରତ ଫେରାଇ ଆଣିବା ସରକାରଙ୍କ ଏକ ଐତିହାସିକ ସଫଳତା ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି। ଏକ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଶାହା କହିଛନ୍ତି, ନବ୍ରିତ୍ ସିଂ ନବାବ ଭିର୍କ ଛଦ୍ମ ନାମରେ ସେ ତୁର୍କୀର ନାଗରିକତ୍ୱ ହାସଲ କରିଥିଲେ ଏବଂ ସେଠାରୁ ଆଫଗାନିସ୍ତାନ ଦେଇ ଭାରତକୁ ହିରୋଇନ୍ ଓ ମେଥାମ୍ ଫେଟାମାଇନ୍ ଭଳି ନିଶାଦ୍ରବ୍ୟ ଚୋରା ଚାଲାଣ କରୁଥିଲେ। ଶ୍ରୀ ଶାହା କହିଛନ୍ତି, ବିଭିନ୍ନ ସଂସ୍ଥା ତାଙ୍କର ପ୍ରକୃତ ପରିଚୟ ଖୋଜି ବାହାର କରିବାକୁ ଲଗାତାର ଉଦ୍ୟମ କରିଥିଲେ ଏବଂ ଶେଷରେ ତାଙ୍କୁ ଭାରତ ଫେରାଇ ଆଣିବାରେ ସରକାର ସଫଳ ହୋଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସଂଯୁକ୍ତ ଆରବ ଏମିରେଟ୍ସର ଆଟର୍ଣ୍ଣି ଜେନେରାଲ କାଉନ୍ସେଲର ଡକ୍ଟର ହମାଦ ସୈଫ୍ ଅଲ୍ ସାମ୍ସି କହିଛନ୍ତି, ଫ୍ଲାଏ ଦୁବାଇ ବିମାନ FZ-1073ର ସହ ପାଇଲଟ ଆତଙ୍କବାଦୀ କାର୍ଯ୍ୟ କରିବାକୁ ପ୍ରୟାସ କରିଥିଲେ। ତଦନ୍ତରୁ ଏହା ଜଣାପଡ଼ିଥିବା ସେ କହିଛନ୍ତି। ଅଲ୍ସାମିଙ୍କ ବକ୍ତବ୍ୟକୁ ଉଦ୍ଧାର କରି ଏମିରେଟ୍ସର ସମ୍ବାଦ ସରବରାହ ସଂସ୍ଥା କହିଛି, ସହ ପାଇଲଟ ବିମାନ ଉଡ଼ାଣ ସମୟରେ ଡେକ୍ ମଧ୍ୟରେ କ୍ୟାପ୍ଟେନ୍ଙ୍କୁ ଛୋଟ କୁରାଡ଼ି ମାଧ୍ୟମରେ ଆକ୍ରମଣ କରିଥିଲେ। ବିମାନକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଚେଷ୍ଟା କରିବା ସହ ତାଙ୍କର ଆତଙ୍କବାଦୀ ଚିନ୍ତାଧାରାକୁ ଫଳପ୍ରଦ କରିବା ନେଇ ପ୍ରୟାସ କରିଥିବା ଜଣାପଡ଼ିଛି। ତେବେ ଘଟଣାର ସମ୍ପୂର୍ଣ୍ଣ ପରିସ୍ଥିତି, ଉଦ୍ଦେଶ୍ୟ ଏବଂ ଅନ୍ୟାନ୍ୟ ଯୋଗାଯୋଗ ସମ୍ପର୍କରେ ତଦନ୍ତ ଜାରି ରହିଥିବା କୁହାଯାଇଛି। ସମ୍ସ ଆବଶ୍ୟକୀୟ ପ୍ରକ୍ରିୟା ଶେଷ ହେବା ପରେ ତଦନ୍ତର ନିର୍ଯ୍ୟାସ ଉପରେ ସୂଚନା ପ୍ରଦାନ କରାଯିବ ବୋଲି ଆଟର୍ଣ୍ଣି ଜେନେରାଲ ଅଲ୍ ସାମ୍ସି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏ ପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ନମୋ ଡ୍ରୋନ୍ ଦିଦି ଯୋଜନା ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। କୃଷି କ୍ଷେତ୍ରରେ ମହିଳାଙ୍କୁ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ସହ ଅଧିକ ସଂଶ୍ଳିଷ୍ଟ କରିବା ଲକ୍ଷ୍ୟ ନେଇ ଏହି ଯୋଜନାକୁ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯାଇଛି। 2023 ନଭେମ୍ବର ମାସରେ କେନ୍ଦ୍ର କ୍ୟାବିନେଟ୍ ଏହି ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଥିଲା। ଗତ 3 ବର୍ଷ ମଧ୍ୟରେ ଯୋଜନା ଅଧୀନରେ 1,261 କୋଟି ଟଙ୍କା ବ୍ୟୟ ଅଟକଳକୁ କ୍ୟାବିନେଟ୍ ଅନୁମୋଦନ କରିଥିଲା। ମନୋନୀତ ମହିଳାଙ୍କୁ ଯୋଜନା ଅଧୀନରେ 15,000 କୃଷି ଡ୍ରୋନ୍ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏହା ମାଧ୍ୟମରେ ମହିଳାଙ୍କ ପାଇଁ ନୂତନ ଜୀବିକାର ମାର୍ଗ ଉନ୍ମୁକ୍ତ ହୋଇଛି। ଡ୍ରୋନ୍ ଉପଯୋଗ ମାଧ୍ୟମରେ କୃଷି କ୍ଷେତ୍ରରେ ସାର ଓ କୀଟନାଶକ ପ୍ରୟୋଗ ନେଇ ସହଯୋଗ ପ୍ରଦାନ କରାଯାଇପାରୁଛି। ଏହାର ଉପଯୋଗ ନେଇ ମହିଳାଙ୍କୁ ତାଲିମ ପ୍ରଦାନ କରାଯିବା ସହ ଭଡ଼ା ଭିତ୍ତିରେ ଡ୍ରୋନ୍ ବ୍ୟବହାର କରି ସେମାନଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସଶକ୍ତ କରାଯାଇପାରୁଛି। ଏ ବାବଦରେ ସରକାର 80% ପର୍ଯ୍ୟନ୍ତ କେନ୍ଦ୍ରୀୟ ସହାୟତା ପ୍ରଦାନ କରୁଛନ୍ତି। ଏଥିପାଇଁ ଋଣ ବ୍ୟବସ୍ଥାର ସୁବିଧା ରହିଛି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି,
1: ଆନେ ୱାଲେ ସାଲୋ ମେ ଦେଶ ମେ ଡ୍ରୋନ୍ ଟେକ୍ନୋଲୋଜି କା ବହୁତ ବିସ୍ତାର ହୋନେ ୱାଲା ଦବାଇ କି ଡିଲିଭରି ହୋ ମେଡିକାଲ ଟେଷ୍ଟ କେ ସାମ୍ପଲ କି ଡିଲିଭରି ହୋ ଇସମେ ବି ଡ୍ରୋନ୍ ବହୁତ ବଡ଼ି ଭୂମିକା ନିଭାତେ ହେଁ ୟାନି ନମୋ ଡ୍ରୋନ୍ ଦିଦି ଯୋଜନା ସେ ଯୋ ବହନେ ଡ୍ରୋନ୍ ପାଇଲଟ ବନ୍ ରହି ହେଁ ଉନକେ ଲିଏ ଭବିଷ୍ୟ ମେ ଅନଗିନିତ ସମ୍ଭାବନାଓ କେ।
0: ନେପାଳରେ ଏକ ସଡ଼କ ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ହେବା ସହ 13 ଜଣ ଆହତ ହୋଇଛନ୍ତି। ନୱାଲ ଫରାସୀ ଜିଲ୍ଲାର ଦାଉନେ ଅନ୍ତର୍ଗତ ଗଣ୍ଡକୀ ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ବସ୍ରେ ଡ୍ରାଇଭରକୁ ମିଶାଇ 18 ଜଣ ଯାତ୍ରୀ ରହିଥିଲେ। ଆହତଙ୍କୁ ସ୍ଥାନୀୟ ହାସ୍ପାତାଲରେ ଚିକିତ୍ସା କରାଯାଉଛି ବୋଲି ସ୍ଥାନୀୟ ପୁଲିସ୍ ସୂଚନା ଦେଇଛି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ଖେଳାଳି ଉତ୍କର୍ଷ ପ୍ରତିପାଦନ କରୁଛନ୍ତି। ବିଭିନ୍ନ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ପଦକ ହାସଲ କରିବା ସହ ଭାରତର ପଦକ ସଂଖ୍ୟା ବୃଦ୍ଧି ପାଇଚାଲିଛି। ପ୍ରତିଯୋଗିତାର ଆଜିର 14 ଦିବସ ସୁଦ୍ଧା ଭାରତ ଏପର୍ଯ୍ୟନ୍ତ 19 ସ୍ୱର୍ଣ୍ଣ ପଦକ ହାସଲ କରିସାରିଲାଣି। ପୁରୁଷ ଟି20 କ୍ରିକେଟ୍ ବର୍ଗରେ ଭାରତ

0: ନିଯୁକ୍ତ ମଧ୍ୟ ଆମେ କରୁଛନ୍ତି, ଯାହା ପ୍ରତିଟି ଅତିଥିଙ୍କୁ ଆପଣାର କରାଇବ ଏବଂ ସର୍ବୋତ୍ତମ ଦେବା ସର୍ବୋତ୍ତମ ସେବା ଯୋଗାଇ ଦେବ। ଓଡ଼ିଶା ମାଟିରେ ପାଦ ଦେଉଥିବା ପ୍ରତ୍ୟେକ ଅତିଥି ଯେପରି ନିଜକୁ ସମ୍ପୂର୍ଣ୍ଣ ସୁରକ୍ଷିତ ମନେ କରିବେ।
1: କାର୍ଯ୍ୟକ୍ରମରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ କପିଲ ଦେବ ଯୋଗଦେଇ କହିଛନ୍ତି, ଓଡ଼ିଶା ଆଗାମୀ ଦିନରେ ଦେଶର କ୍ରୀଡ଼ା ରାଜଧାନୀ ହେବ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର ପ୍ରଦର୍ଶନୀକୁ ବୁଲି ଦେଖିବା ସହ ସ୍ଥାନୀୟ ଉଦ୍ୟୋଗୀ, କାରିଗର ଏବଂ ଟ୍ରାଭେଲ୍ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କର ପର୍ଯ୍ୟଟନ ବିଭାଗ ଏବଂ ଫିକିର ମିଳିତ ସହଯୋଗରେ ଏହି ତିନିଦିନିଆ ବ୍ୟବସାୟିକ ପର୍ଯ୍ୟଟନ ସମ୍ମିଳନୀ ଆସନ୍ତା ସୋମବାର ପର୍ଯ୍ୟନ୍ତ ଚାଲିବ। ଏଥିରେ 92 ଅଧିକ ଘରୋଇ ସଂସ୍ଥା, 27 ଦେଶର ବିଦେଶୀ ଟୁର୍ ଅପରେଟର ଏବଂ 32 କ୍ରେତା ଅଂଶଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍କୁ ଆଜି 12 ବର୍ଷ ପୂରଣ ହୋଇଛି। 2014 ମସିହା ଆଜିର ଦିନରେ ମନ୍ କି ବାତ୍ର ପ୍ରଥମ ସଂସ୍କରଣ ଆକାଶବାଣୀ ପକ୍ଷରୁ ପ୍ରସାରଣ କରାଯାଇଥିଲା। ଗତ 27 ତାରିଖ ରବିବାର ଦିନ ପ୍ରଧାନମନ୍ତ୍ରୀ 138ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗତ 12 ବର୍ଷରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ, ସାଂସ୍କୃତିକ, ପରିବେଶ ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ମନ୍ କି ବାତ୍ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଏବଂ ସାଧାରଣ ନାଗରିକଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନର ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ପାଲଟିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଭୁବନେଶ୍ୱର ଲୋକସେବା ଭବନରେ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ନେଇ ରାଜ୍ୟପାଳ ହରିବାବୁ କମ୍ଭମ୍ ପାଟିଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଶ୍ୱବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା, ପ୍ରଶାସନିକ କାର୍ଯ୍ୟ, ଭିତ୍ତିଭୂମି, ଖାଲି ପଡ଼ିଥିବା ଶିକ୍ଷକ ପଦବୀ ଓ ଅଣଶିକ୍ଷକ ପ୍ରସଙ୍ଗକୁ ନେଇ ଆଲୋଚନା କରାଯାଇଛି। ଏଥିରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ରହି ରାଜ୍ୟପାଳ ଓ କୁଳପତିମାନଙ୍କ ସହ ବିଭିନ୍ନ ଦିଗ ଉପରେ ବିଚାର ବିମର୍ଶ କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆଙ୍କ ନେତୃତ୍ୱରେ ମୟୂରଭଞ୍ଜ ଜିଲ୍ଲାର ବିଧାୟକମାନେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସମୃଦ୍ଧ ସାଂସ୍କୃତିକ ଓ ଭାଷାଗତ ଐତିହ୍ୟର ସୁରକ୍ଷା ତଥା ସ୍ୱୀକୃତି ନିମନ୍ତେ ହୋ ଭାଷାକୁ ସମ୍ବିଧାନର 8ମ ପରିଚ୍ଛେଦରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପୁରୀ ଶ୍ରୀମନ୍ଦିରକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂତନ ପତିତପାବନ ଭକ୍ତ ନିବାସ ନିର୍ମାଣ କରାଯିବ। ବଡ଼ଦାଣ୍ଡସ୍ଥିତ ନୀଳାଦ୍ରି ଭକ୍ତ ନିବାସ ପଛଭାଗ ଜମିର ଉନ୍ନତିକରଣ ଏବଂ ଉକ୍ତ ଜମିରେ ପୂର୍ବରୁ ପ୍ରସ୍ତାବିତ ନୂତନ ଭକ୍ତ ନିବାସ ନିର୍ମାଣକୁ ଅଭଡ଼ା ଯୋଜନାରୁ ପାଣ୍ଠି ଯୋଗାଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲିଖିତ ପତ୍ର ପ୍ରେରଣ କରାଯାଇଛି। ଭକ୍ତ ନିବାସ ନିର୍ମାଣ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଓଡ଼ିଶା ସେତୁ ଏବଂ ନିର୍ମାଣ ନିଗମ ଲିମିଟେଡ୍ ଓବିସିସି ଏହି ପ୍ରକଳ୍ପର ଡିପିଆର୍ ପ୍ରସ୍ତୁତ କରିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ଡିପିଆର୍ ପ୍ରସ୍ତୁତି ଓ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ପୂର୍ବରୁ ତୀର୍ଥଯାତ୍ରୀଙ୍କ ପାଇଁ ନୀଳାଦ୍ରି, ନୀଳାଚଳ, ଶ୍ରୀଗୁଣ୍ଡିଚା ଏବଂ ପୁରୁଷୋତ୍ତମ ଭକ୍ତ ନିବାସ ନିର୍ମାଣ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଦେଶର 5 ଶାସ୍ତ୍ରୀୟ ଭାଷା ପାଇଁ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଅନୁମୋଦନ ମିଳିଛି। ସେଥିମଧ୍ୟରୁ କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଠାରେ ଶାସ୍ତ୍ରୀୟ ପାଲି ଭାଷା ଉତ୍କର୍ଷ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା ହେବ। ଭାରତର ପ୍ରାଚୀନ ସଭ୍ୟତା, ବୌଦ୍ଧିକ ଚିନ୍ତନ ଏବଂ ଆଧ୍ୟାତ୍ମିକ ପରମ୍ପରା ସହ ଜଡ଼ିତ ପାଲି ଭାଷାର ସଂରକ୍ଷଣ ଓ ପ୍ରଚାର ପ୍ରସାରରେ ଏହି କେନ୍ଦ୍ର ଯୁଗାନ୍ତକାରୀ ଭୂମିକା ଗ୍ରହଣ କରିବ। ମନ୍ତ୍ରଣାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପାଲିର ଅଧ୍ୟୟନ, ସଂରକ୍ଷଣ ଓ ପ୍ରଚାରକୁ ଏହା ଅଧିକ ସୁଦୃଢ଼ କରିବ। ସଭ୍ୟତାଗତ ଜ୍ଞାନ, ଭାଷାଗତ ଐତିହ୍ୟ ସଂରକ୍ଷଣରେ ଏହା ଓଡ଼ିଶାର ଅବଦାନକୁ ବିଶ୍ୱ ଦରବାରରେ ନୂତନ ପରିଚୟ ପ୍ରଦାନ କରିବ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା ଏହି ପଦକ୍ଷେପ ସହ ଜଡ଼ିତ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି। ବନ୍ୟପ୍ରାଣୀଙ୍କ ବାସସ୍ଥଳୀର ସୁରକ୍ଷା, ଜୈବ ବିବିଧତାର ସଂରକ୍ଷଣ ଓ ବନ୍ୟପ୍ରାଣୀ ସୁରକ୍ଷା ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବା ଉଦ୍ଦେଶ୍ୟରେ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ 72ତମ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଉଛି। ଭୁବନେଶ୍ୱର ଲୋକସେବା ଭବନର ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଜଙ୍ଗଲ

ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମଣିଷ ଓ ବନ୍ୟପ୍ରାଣୀ ମଧ୍ୟରେ ସନ୍ତୁଳିତ ସହାବସ୍ଥାନ ସୃଷ୍ଟି କରିବା ସହ ପ୍ରକୃତି ଓ ପରିବେଶର ସୁରକ୍ଷା ଦିଗରେ ଏହି ସପ୍ତାହ ପାଳନ ବିଶେଷ ଗୁରୁତ୍ୱ ବହନ କରେ। ବନ୍ୟପ୍ରାଣୀ ଓ ପ୍ରକୃତିର ସୁରକ୍ଷା ପାଇଁ ସମସ୍ତଙ୍କ ସଚେତନତା ଓ ଦାୟିତ୍ୱବୋଧର ଆବଶ୍ୟକତା ରହିଛି। ନୂଆପଡ଼ା ଜିଲ୍ଲା ସଦ୍ଭାବନା ସଭାଗୃହରେ ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ 72ତମ ବନ୍ୟପ୍ରାଣୀ ସପ୍ତାହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ପ୍ରାକୃତିକ ସମ୍ପଦର ସୁରକ୍ଷା ବିନା ନୂଆପଡ଼ାର ସାମଗ୍ରିକ ବିକାଶ ହୋଇପାରିବ ନାହିଁ। ସୁନାବେଡ଼ା ଅଭୟାରଣ୍ୟ ଜିଲ୍ଲାର ଏକ ମୂଲ୍ୟବାନ ପ୍ରାକୃତିକ ସମ୍ପଦ। ଏହାର ଜୀବଜନ୍ତୁ, ଜଙ୍ଗଲ ତଥା ପାହାଡ଼ର ସୁରକ୍ଷା ହେଉଛି ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଆଜିଠାରୁ ଜଗଜ୍ଜନନୀ ମା ଦୁର୍ଗାଙ୍କ ଷୋଳ ପୂଜା ଆରମ୍ଭ ହୋଇଛି। ପୁରୀ ଶ୍ରୀକ୍ଷେତ୍ରରେ ଏହି ଅବସରରେ ଶ୍ରୀନଗରରେ ଗଜପତିଙ୍କ ରାଜଗୁରୁ ବ୍ରାହ୍ମଣମାନଙ୍କୁ ବରଣ କରିବାର ପରମ୍ପରା ରହିଛି। ଶ୍ରୀମନ୍ଦିରରେ ମା ବିମଳାଙ୍କ ପୀଠ ସହିତ ମା ଭୁବନେଶ୍ୱରୀ, ବାଟମଙ୍ଗଳା, ଉତ୍ତରାୟଣୀ, ଦକ୍ଷିଣକାଳୀ, ଆଲମଚଣ୍ଡୀଙ୍କ ପୀଠରେ ଷୋଳ ପୂଜା ନୀତି ଆରମ୍ଭ ହୋଇଛି। ଶ୍ରୀମନ୍ଦିରରେ ସକାଳ ଧୂପ ପରେ ମା ଦୁର୍ଗାଙ୍କ ସ୍ୱର୍ଣ୍ଣ ପ୍ରତିମା ରତ୍ନ ସିଂହାସନରେ ବିଜେ କରାଯିବ। ମା ସୁଭଦ୍ରାଙ୍କ ଆଜ୍ଞାମାଳ ଦୁର୍ଗାଙ୍କୁ ଲାଗି କରାଯିବା ପରେ ଦେବୀଙ୍କ ସହସ୍ର କୁମ୍ଭାଭିଷେକ ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଆଜି ମୂଳାଷ୍ଟମୀ ସହ ଦୁର୍ଗାମାଧବ ଉପାସନା ନୀତି ମଧ୍ୟ ପାଳନ କରାଯାଉଛି। ଭଦ୍ରକ ଜିଲ୍ଲାର ଆରୁଡ଼ି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଥିବା ପୀଠଦେବୀ ମା ଜୟଦୁର୍ଗାଙ୍କ ମଣ୍ଡପରେ ଆଜିଠାରୁ ଷୋଡ଼ଶ ଉପଚାରରେ ପୂଜା ଆରମ୍ଭ ହୋଇ ଦଶହରା ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ମା ଜୟଦୁର୍ଗାଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହେବ। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ଖେଳାଳି ଉତ୍କର୍ଷ ପ୍ରତିପାଦନ କରୁଛନ୍ତି। ପୁରୁଷ ଟି20 କ୍ରିକେଟ୍ ବର୍ଗରେ ଭାରତ ଆଜି ସ୍ୱର୍ଣ୍ଣପଦକ ହାସଲ କରିଛି। ଫାଇନାଲ୍ ମ୍ୟାଚ୍ରେ ପାକିସ୍ତାନକୁ 19 ରନ୍ରେ ପରାସ୍ତ କରି ଭାରତୀୟ ଦଳ ଏହି ସଫଳତା ପାଇଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳ 6 ୱିକେଟ୍ ବିନିମୟରେ 211 ରନ୍ ସଂଗ୍ରହ କରିଥିଲା। 212 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ପାକିସ୍ତାନ 6 ୱିକେଟ୍ ବିନିମୟରେ 192 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଓଡ଼ିଶାର ପର୍ଯ୍ୟଟନ ରାଜ୍ୟର ସମୃଦ୍ଧ ସଂସ୍କୃତି, ପରମ୍ପରା ଓ ଲୋକକଳାରେ ପର୍ଯ୍ୟବେସିତ କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରରେ ଓଡ଼ିଶା ଟ୍ରାଭେଲ୍ ବଜାରକୁ କଲେ ଉଦ୍ଘାଟନ। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍କୁ ଆଜି 12 ବର୍ଷ ପୂର୍ତ୍ତି। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହେବ ଶାସ୍ତ୍ରୀୟ ପାଲି ଭାଷା ଉତ୍କର୍ଷ କେନ୍ଦ୍ର। ଜଗଜ୍ଜନନୀ ମା ଦୁର୍ଗାଙ୍କ ଷୋଳଶୋପଚାର ପୂଜା ହେଲା ଆରମ୍ଭ ଏବଂ ଏସୀୟ କ୍ରୀଡ଼ାର ପୁରୁଷ କ୍ରିକେଟରେ ପାକିସ୍ତାନକୁ 19 ରନ୍ରେ ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କଲା ଭାରତ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନିର୍ମଳା ପଣ୍ଡାଙ୍କ ରଚନାରୁ ଶିଳ୍ପୀ ଥିଲେ ବରୁଣ ମିଶ୍ର। ଆକାଶବାଣୀ ବାରିପଦା ଶୁଣୁଥିଲେ ଭକ୍ତି ଗୀତ। ଗୀତଗୁଡ଼ିକ ଥିଲା ବରୁଣ ମିଶ୍ର ଏବଂ ଶୈଳଭାମାଙ୍କ କଣ୍ଠରେ। ଏଥର ଆସନ୍ତୁ ଶୁଣିବା ସୁଗମ ସଙ୍ଗୀତ। ପ୍ରଥମ ଗୀତଟି ଗାଇଛନ୍ତି ଅନିଲ ବାଉରା, ଗୀତ ରଚନା ଶରତ ନାୟକ।

ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ପରେ।

0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟର ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
1: ସବୁରି ଭାଷାରେ କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ଥିବା ଅଧ୍ୟାପକ ପଦବୀଗୁଡ଼ିକୁ ନଭେମ୍ବର ମାସ ସୁଦ୍ଧା ପୂରଣ କରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ 29 ସ୍ଥଳୀରେ ଟୁରିଷ୍ଟ ପୁଲିସ ଓ 100 ଲାଇଫଗାର୍ଡ ନିଯୁକ୍ତ ହେବେ, କହିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଟ୍ରାଭେଲ ବଜାରକୁ କଲେ ଉଦ୍ଘାଟନ। ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍କୁ ପୂରିଲା 12 ବର୍ଷ ଏବଂ ଏସିଆ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ପୁରୁଷ ହକି ଦଳକୁ ସ୍ୱର୍ଣ୍ଣପଦକ, ଖେଳାଳିଙ୍କ ପାଇଁ 11 ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କଲା ହକି ଇଣ୍ଡିଆ। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀଗୁଡ଼ିକୁ ପୂରଣ ପାଇଁ ଆସନ୍ତା ନଭେମ୍ବର ମାସ ଶେଷ ସୁଦ୍ଧା ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ନଭେମ୍ବର ପ୍ରଥମ ସପ୍ତାହରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। କୁଳପତିମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟପାଳ ଅଧ୍ୟାପକ ନିଯୁକ୍ତିରେ ମେରିଟ୍କୁ ପ୍ରାଥମିକତା ଦେବା ଏବଂ ସର୍ଟଲିଷ୍ଟିଂ ଓ ଯାଞ୍ଚ ବଦଳରେ ସମସ୍ତ ଯୋଗ୍ୟ ଆବେଦନକାରୀଙ୍କୁ ସାକ୍ଷାତକାରକୁ ଡାକିବାକୁ ପରାମର୍ଶ ଦେଇଛନ୍ତି। ଏହି ବୈଠକ 14

0: ଟି ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି,
1: 1435 ପୋଷ୍ଟ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ପ୍ରଫେସର ଲେଭେଲରେ ବାହାରିଛି। ତାର ରିକ୍ରୁଟମେଣ୍ଟ ପ୍ରୋସେସ ଅନଗୋଇଂ ଅଛି। ସେ ରିକ୍ରୁଟମେଣ୍ଟ ପ୍ରୋସେସ ଉପରେ ଟାଇମ୍ ଟୁ ଟାଇମ୍ ଅନରେବଲ୍ ଗଭର୍ଣ୍ଣର ସାର୍ ଚାନ୍ସେଲର ଭାବରେ ୟୁନିଭର୍ସିଟିଜ ଗୁଡ଼ିକର ସେ ତାର ରିଭ୍ୟୁ କରିଥିଲେ। ଟାଇମ୍ ଲାଇନ୍ ଭିତରେ ସମାପ୍ତ କରିବା ପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଆସିଥିବା ଚାନ୍ସେଲର, ରେଜିଷ୍ଟର୍ସ ଏବଂ ତାଙ୍କର କନ୍ସର୍ଣ୍ଣ ଅଫିସିଆଲ୍ସ ମାନଙ୍କୁ ମଧ୍ୟ ତାଙ୍କର ସଜେସନ।
0: ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ଦ୍ରୁତ ବିକାଶ ପାଇଁ ସରକାର ଅତ୍ୟାଧୁନିକ ନୀତି ଅନୁଯାୟୀ ଷ୍ଟାର ହୋଟେଲଗୁଡ଼ିକ ପାଇଁ କୋଠରୀ ସଂଖ୍ୟାକୁ ସର୍ବନିମ୍ନ 50ରୁ ହ୍ରାସ କରି 10 କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରରେ ଆଜି ଓଡ଼ିଶା ଟ୍ରାଭେଲ୍ ବଜାରର ସପ୍ତମ ସଂସ୍କରଣକୁ ଉଦ୍ଘାଟନ କରି ଶ୍ରୀ ମାଝୀ କହିଛନ୍ତି, ପୁଞ୍ଜି ସବ୍ସିଡି ସୀମାକୁ 20 କୋଟିରୁ ବୃଦ୍ଧି କରାଯାଇ ସର୍ବାଧିକ 120 କୋଟି ଟଙ୍କା ପର୍ଯ୍ୟନ୍ତ କରାଯାଇଛି। ରାଜ୍ୟର 29 ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ଟୁରିଷ୍ଟ ପୁଲିସ ବ୍ୟବସ୍ଥା ଆରମ୍ଭ କରାଯାଉଛି। ସମୁଦ୍ରକୂଳ ଓ ଜଳକ୍ରୀଡ଼ା ସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଓସ୍ୱାଲି ମାଧ୍ୟମରେ 1000 ଲାଇଫ୍ ଗାର୍ଡ ନିଯୁକ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
2: ପର୍ଯ୍ୟଟନ ଭିଜନ କେ ପ୍ରମୁଖ ସ୍ତମ୍ଭ ମେ ସେ ଏକ ହେ ଜୋ ସହରୀ ଓ ଗ୍ରାମୀଣ ଦୋନୋ କ୍ଷେତ୍ର ମେ ରୋଜଗାର ଓ ଆର୍ଥିକ ବିକାଶ କୁ ବଢ଼ାବା ଦେ ରହେ ହେ। ନିଶ୍ଚିତ ରୂପ ସେ ହମନେ ଜୈସେ ହମାରା ନୟା ସରକାର ଆନେ କେ ବାଦ ହମ ଜୈସେ ଏକ ଅଚ୍ଛା ଡବଲ ଇଞ୍ଜିନ ସରକାର କେ ନାତେ ଓର ହମାରା ଜସା ସେ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦି ଜୀ କା ଦିଗ୍ଦର୍ଶନ ସିଖୁ ଓ ଏକ ପୂର୍ବଦାୟୀ କା ପରିକଳ୍ପନା କରତେ ହୁଏ ଆଗେ ବଢ଼ାନେ କେ ଲିଏ ଇସି ଆଧାର ପର ହମନେ ଟୁରିଜମ କୁ ବି ବହୁତ ବଢ଼ାବା ଦେନେ କେ ଲିଏ ବହୁତ ସାରି ପଦକ୍ଷେପ ଲେତେ ହୁଏ ହମନେ ବି କରି 15,000 କରୋଡ ସେ ଜ୍ୟାଦା ହମ କେସେ ସାରି ଟୁରିଜମ ସେକ୍ଟର କୁ ହର କ୍ଷେତ୍ର କୁ ହର ଡିଷ୍ଟ୍ରିକ୍ଟ ମେ ହମ ଆଗେ ବଢ଼ାନେ କେ ଲିଏ ଲେ ଜା ରହେ ହେ।
0: ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ସଂସ୍କୃତିର ମୂଳମନ୍ତ୍ର ଅତିଥି ଦେବ ଭବ ଅନୁଯାୟୀ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକଙ୍କୁ ଉଚିତ ସମ୍ମାନ ଦେବା ସହ ଓଡ଼ିଶାର ପ୍ରକୃତ ବ୍ରାଣ୍ଡ ଆମ୍ବାସାଡର ହେବାକୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସରକାର ସ୍ଥାୟୀ ପର୍ଯ୍ୟଟନ ପାଇଁ ଏକ ସୁଦୃଢ଼ ଏବଂ ଉତ୍ତମ ପରିବେଶ ସୃଷ୍ଟି କରିଛନ୍ତି। ଏହାଦ୍ୱାରା ନିଯୁକ୍ତି ସୃଷ୍ଟି ଓ ଦକ୍ଷତା ବିକାଶ ହେବା ସହ ପର୍ଯ୍ୟଟନ ଅର୍ଥନୀତିରେ ଏକ ସଶକ୍ତ ଯୋଗଦାନ ଦେଇପାରିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। କାର୍ଯ୍ୟକ୍ରମରେ ପୂର୍ବତନ କ୍ରିକେଟ୍ ଖେଳାଳି କପିଲ ଦେବ ଯୋଗଦେଇ କହିଛନ୍ତି, ଓଡ଼ିଶା କେବଳ ପର୍ଯ୍ୟଟନ ନୁହେଁ, ଭାରତର ଅଗ୍ରଣୀ କ୍ରୀଡ଼ା କେନ୍ଦ୍ରସ୍ଥଳୀ ଭାବେ ପରିଣତ ହେଉଛି। ଏହି ଅବସରରେ ଏକାଧିକ ପୋର୍ଟାଲ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏ ପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ଜାତୀୟ ଶିକ୍ଷାନୀତି 2020 ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। କେନ୍ଦ୍ର ସରକାର ଜାତୀୟ ଶିକ୍ଷାନୀତି 2020 ଲାଗୁ ପରେ ଦେଶର ଶିକ୍ଷା କ୍ଷେତ୍ରରେ ଏକ ବ୍ୟାପକ ପରିବର୍ତ୍ତନ ମାର୍ଗ ପ୍ରସ୍ତୁତ ହୋଇଛି। ପାରମ୍ପରିକ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷତା ଭିତ୍ତିକ ଓ ବହୁମୁଖୀ ଶିକ୍ଷା ପ୍ରଦାନ ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ମାତୃଭାଷାରେ ଶିକ୍ଷା, ବୃତ୍ତିଗତ ଓ ଦକ୍ଷତା ଭିତ୍ତିକ ଶିକ୍ଷା, ପ୍ରଯୁକ୍ତି ବିଦ୍ୟାର ବ୍ୟବହାର, ଗବେଷଣାକୁ ପ୍ରୋତ୍ସାହନ ଭଳି ବିଭିନ୍ନ ବ୍ୟବସ୍ଥା ମାଧ୍ୟମରେ ଶିକ୍ଷାକୁ ଅଧିକ ସରଳ, ସମାବେଶୀ ଓ ଛାତ୍ରକୈନ୍ଦ୍ରିକ କରିବାର ଲକ୍ଷ୍ୟ ରଖାଯାଇଛି। ଶିଶୁଙ୍କ ଶିକ୍ଷାର ମୂଳଦୁଆକୁ ମଜବୁତ କରିବା ପାଇଁ ପ୍ରାରମ୍ଭିକ ଶୈଶବ ଯତ୍ନ ଏବଂ ଶିକ୍ଷା ଏବଂ ସଂଖ୍ୟା ଜ୍ଞାନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ପରୀକ୍ଷା ବ୍ୟବସ୍ଥାରେ ମଧ୍ୟ ସଂସ୍କାର ଆଣିବାର ଏଥିରେ ପ୍ରସ୍ତାବ ରହିଛି। ଶିକ୍ଷାର ମୂଲ୍ୟାୟନ ପାଇଁ ପରଖ ନାମକ ଜାତୀୟ ମୂଲ୍ୟାୟନ କେନ୍ଦ୍ରର ବ୍ୟବସ୍ଥା ରହିଛି। କେନ୍ଦ୍ର ଓ ରାଜ୍ୟ ସରକାର, ଶିକ୍ଷା ବୋର୍ଡ, ଏନ୍ସିଇଆର୍ଟି, ଏସ୍ସିଇଆର୍ଟି ଓ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ସମନ୍ୱୟରେ ଏହି ସମସ୍ତ ବ୍ୟବସ୍ଥାକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯାଉଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସୀୟ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍କୁ ଆଜି 12 ବର୍ଷ ପୂରଣ ହୋଇଛି। 2014 ବିଜୟାଦଶମୀ ଅବସରରେ ଆଜିର ଦିବସରେ ଏହି କାର୍ଯ୍ୟକ୍ରମ ପ୍ରଥମ ସଂସ୍କରଣ ପ୍ରସାରିତ ହୋଇଥିଲା। ମନ୍ କି ବାତ୍ର ଇତିମଧ୍ୟରେ 138 ସଂସ୍କରଣ ପ୍ରସାରିତ ହୋଇସାରିଛି। ଗତ 12 ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ଦେଶବାସୀଙ୍କ ମଧ୍ୟରେ ସକାରାତ୍ମକ ପରିବର୍ତ୍ତନକୁ ପ୍ରେରଣା ପ୍ରଦାନ କରିବା ସହିତ ଭାରତର ବିକାଶ ଯାତ୍ରାରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଆସିଛି। ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଆଜିଠାରୁ ଜଗତ୍ ଜନନୀ ମା' ଦୁର୍ଗାଙ୍କ ଷୋଳପୂଜା ଆରମ୍ଭ ହୋଇଛି।

0: ପରମ୍ପରା ଅନୁସାରେ ପୁରୀ ଶ୍ରୀକ୍ଷେତ୍ରରେ ଏହି ଅବସରରେ ଶ୍ରୀନଅରରେ ଗଜପତିଙ୍କ ରାଜଗୁରୁ ବ୍ରାହ୍ମଣମାନଙ୍କୁ ବରଣ କରିଥିଲେ। ଶ୍ରୀମନ୍ଦିରରେ ମା ବିମଳାଙ୍କ ପୀଠ ସହିତ ମା ଭୁବନେଶ୍ୱରୀ ବାଟମଙ୍ଗଳା ଉତ୍ତରାୟଣୀ ଦକ୍ଷିଣକାଳୀ ଆଲାମଚଣ୍ଡୀଙ୍କ ପୀଠରେ ଷୋଳ ପୂଜା ନୀତି ଆରମ୍ଭ ହୋଇଛି। ଶ୍ରୀମନ୍ଦିରରେ ସକାଳ ଧୂପ ପରେ ମା ଦୁର୍ଗାଙ୍କ ସ୍ୱର୍ଣ୍ଣ ପ୍ରତିମା ରତ୍ନ ସିଂହାସନରେ ବିଜେ କରାଯାଇଛି। ମା ସୁଭଦ୍ରାଙ୍କ ଆଜ୍ଞାମାଳ ଦୁର୍ଗାଙ୍କୁ ଲାଗି କରାଯିବା ପରେ ଦେବୀଙ୍କ ସହସ୍ର କୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିରରେ ଆଜି ମୂଳାଷ୍ଟମୀ ସହ ଦୁର୍ଗାମାଧବ ଉପାସନା ନୀତି ମଧ୍ୟ ପାଳନ କରାଯାଉଛି। ବୌଦ୍ଧ ଜିଲ୍ଲାର ଐତିହାସିକ ଶକ୍ତିପୀଠ ପୁରୁଣା କଟକରେ ମା ଭୈରବୀଙ୍କ ସମେତ ଜିଲ୍ଲାର ଅନେକ ସ୍ଥାନରେ ମା ମହେଶ୍ୱରୀଙ୍କ ଷୋଳ ପୂଜା ଆରମ୍ଭ ହୋଇଛି। ଆଜିଠାରୁ ମାଙ୍କର ଷୋଳ ପୂଜା ପାଇଁ ଖଣ୍ଡାବସା ପର୍ବ ମଧ୍ୟ ଆରମ୍ଭ ହୋଇଛି। ନୟାଗଡ଼ ଜିଲ୍ଲାର କଣ୍ଟିଲ ନୀଳମାଧବଙ୍କ ମନ୍ଦିରରେ ଷୋଡ଼ଶ ଦିନାତ୍ମକ ଦୁର୍ଗାମାଧବ ପୂଜା ଆରମ୍ଭ ହୋଇଛି। ପୂଜାର୍ଚ୍ଚନା ପରେ ଦେବୀଙ୍କୁ ନୀଳମାଧବଙ୍କ ନିକଟରେ ସ୍ଥାପନ କରାଯାଇଛି। ଖଣ୍ଡପଡ଼ାର ଅନ୍ୟାନ୍ୟ ଶକ୍ତିପୀଠମାନଙ୍କରେ ମଧ୍ୟ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ମା ସୁରେଶ୍ୱରୀଙ୍କ ସମେତ ଶତାଧିକ ମାହେଶ୍ୱରୀ ପୀଠରେ ଖଣ୍ଡାଧୁଆ ଓ ଖଣ୍ଡାବସା ପର୍ବ ଅନୁଷ୍ଠିତ ହୋଇଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକର ସିଂହାପଡ଼ା ଉଚ୍ଚ ବିଦ୍ୟାଳୟଠାରେ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳର ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଏବଂ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜିତ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ମଣ୍ଡଳୀ ଅନ୍ତର୍ଗତ ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଦେଶବ୍ୟାପୀ ଆୟୋଜିତ ହେଉଥିବା ସେବା ସଂକଳ୍ପ ଅଭିଯାନର ଏହା ଅଂଶବିଶେଷ। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ମଣିନାଥପୁର ବିଦ୍ୟାଳୟରେ ସାଇବର ସୁରକ୍ଷା ଓ ନିଶାମୁକ୍ତ ଭାରତ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ହାତୀସୁଆଣୀ ପଡ଼ିଆଠାରେ ଆସନ୍ତାକାଲି ଭୁବନେଶ୍ୱର ପ୍ରମୋ ରନ୍ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ସକାଳ 6:30ରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେବେ। ଖେଳ ଖବର। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ପୁରୁଷ ହକି ଦଳ ସ୍ୱର୍ଣ୍ଣପଦକ ହାସଲ କରିଛି। ଆଜି ଭାରତୀୟ ଦଳ ଫାଇନାଲ୍ରେ ମାଲେସିଆକୁ 5-1 ପରାସ୍ତ କରି ଏହି ସଫଳତା ହାସଲ କରିଛି। ଭାରତ ପକ୍ଷରୁ ହରମନପ୍ରୀତ ସିଂ 2 ଏବଂ ଯୁବରାଜ ସିଂ, ହାର୍ଦ୍ଦିକ ସିଂ ଓ ଓଡ଼ିଶାର ଶିଳାନନ୍ଦ ଲାକ୍ରା ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। ଭାରତ ବିଜୟୀ ହେବା ସହ ଅଲମ୍ପିକ୍ ପାଇଁ ଯୋଗ୍ୟତା ହାସଲ କରିଛି। ବିଜୟୀ ଦଳର ପ୍ରତ୍ୟେକ ଖେଳାଳିଙ୍କୁ 11,00,000 ଲେଖାଏଁ ପୁରସ୍କାର ଦିଆଯିବା ସହ ସହକୋଚ୍ ଓ ସପୋର୍ଟ ଷ୍ଟାଫ୍କୁ 5,50,000 ଲେଖାଏଁ ପୁରସ୍କାର ରାଶି ଦିଆଯିବ ବୋଲି ହକି ଇଣ୍ଡିଆର ଅଧ୍ୟକ୍ଷ ଦିଲୀପ ତିର୍କୀ କହିଛନ୍ତି। ଏହା ପୂର୍ବରୁ ପୁରୁଷ T20 କ୍ରିକେଟ୍ ବର୍ଗରେ ଭାରତ ଆଜି ସ୍ୱର୍ଣ୍ଣପଦକ ହାସଲ କରିଥିଲା। ଫାଇନାଲ୍ ମ୍ୟାଚ୍ରେ ପାକିସ୍ତାନକୁ 19 ପରାସ୍ତ କରି ଭାରତୀୟ ଦଳ ଏହି ସଫଳତା ପାଇଛି। ସୁବର୍ଣ୍ଣପୁର ଜିଲ୍ଲା ଗାନ୍ଧୀ ଷ୍ଟାଡିୟମ୍ରେ ଚାଲିଥିବା 65ତମ ସାହାଣୀ କପ୍ ଫୁଟବଲ ଲିଗ୍ର ଜୋନାଲ ସ୍ତରୀୟ ଫୁଟବଲ ପ୍ରତିଯୋଗିତାର ଅନ୍ତିମ ଦିନରେ ବରଗଡ଼ ଓ କଟକ ମଧ୍ୟରେ ହୋଇଥିବା ମ୍ୟାଚ୍ରେ କଟକ ଦଳ 1-0 ବିଜୟୀ ହୋଇଛି। ମ୍ୟାଚ୍ର ବିଜୟୀ ଦଳ ଓ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଖେଳାଳିଙ୍କୁ ଅତିଥିମାନେ ପୁରସ୍କୃତ କରିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଅଧ୍ୟାପକ ପଦବୀଗୁଡ଼ିକୁ ନଭେମ୍ବର ମାସ ସୁଦ୍ଧା ପୂରଣ କରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ 29 ସ୍ଥଳୀରେ ଟୁରିଷ୍ଟ ପୁଲିସ୍ ଓ 100 ଲାଇଫ୍ ଗାର୍ଡ ନିଯୁକ୍ତି ହେବେ କହିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଟ୍ରାଭେଲ୍ ବଜାରକୁ କଲେ ଉଦ୍ଘାଟନ। ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍କୁ ପୂରିଲା 12 ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ପୁରୁଷ ହକି ଦଳକୁ ସ୍ୱର୍ଣ୍ଣପଦକ, ଖେଳାଳିଙ୍କ ପାଇଁ 11,00,000 ଲେଖାଏଁ ପୁରସ୍କାର ଘୋଷଣା କଲା ହକି ଇଣ୍ଡିଆ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ସବ୍କି ଯୋଜନା ସବ୍କି ବିକାଶ ପଞ୍ଚାୟତ ବିକାଶର ଭିତ୍ତିଭୂମି ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଗ୍ରାମାଞ୍ଚଳ ନାଗରିକଙ୍କୁ ସରକାରୀ ପଦକ୍ଷେପ ଏବଂ ସ୍ଥାନୀୟ ପ୍ରସଙ୍ଗଭିତ୍ତିକ ଯୋଜନା ଉପରେ ନିଷ୍ପତ୍ତି ଗ୍ରହଣ କରିବାକୁ ସ୍ୱତନ୍ତ୍ର ଗ୍ରାମସଭା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ବ୍ୟାପକ ଆଲୋଚନା ମାଧ୍ୟମରେ ପଞ୍ଚାୟତଗୁଡ଼ିକରେ ଖର୍ଚ୍ଚ ହେବାକୁ ଥିବା ବିଭିନ୍ନ ଯୋଜନା ଆଧାରିତ ଅଟକଳର ରୂପରେଖ ପ୍ରସ୍ତୁତ କରିବାରେ ଏହା ସହାୟକ ହୋଇଥାଏ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଗତକାଲି ସ୍ୱତନ୍ତ୍ର ଗ୍ରାମସଭା ବୈଠକ ଆୟୋଜନ କରାଯାଇଥିଲା। ଇତିମଧ୍ୟରେ ବିଭିନ୍ନ ପଞ୍ଚାୟତରେ ସଭା ଆୟୋଜନ କରାଯାଇ ପାନୀୟ ଜଳ, ପରିମଳ, ପରିବେଶ ସୁରକ୍ଷା, ସ୍ୱଚ୍ଛତା, ସାଧାରଣ ବଣ୍ଟନ, ନଦୀ ବିକାଶ

ଜଳ ଉତ୍ସ ପୁନରୁଦ୍ଧାର ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ ହୋଇଛି। ସବକି ଯୋଜନା ସବକା ବିକାଶ ଦୃଷ୍ଟିକୋଣ ଆଧାରରେ ଚଳିତ ଆର୍ଥିକ ବର୍ଷରେ ଜାରି ରହିଥିବା ପ୍ରକଳ୍ପ ଏବଂ ଆସନ୍ତା ଆର୍ଥିକ ବର୍ଷ ପାଇଁ ରୂପରେଖ ପ୍ରସ୍ତୁତ କରିବା ନେଇ ଆଲୋଚନା ହୋଇଛି। ସୁଶାସନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଏବଂ ନାଗରିକ କୈନ୍ଦ୍ରିକ ଦୃଷ୍ଟିକୋଣ ଆଧାରିତ କାର୍ଯ୍ୟକ୍ରମ ତଥା ସଚେତନତା ନେଇ ଗ୍ରାମସଭାରେ ଉପସ୍ଥିତ ଅଂଶୀଦାରଙ୍କୁ ଅବଗତ କରାଯାଇଛି। ସ୍ଥାନୀୟ ବାସିନ୍ଦା, ନିର୍ବାଚିତ ପ୍ରତିନିଧି, ପଞ୍ଚାୟତ କାର୍ଯ୍ୟକର୍ତ୍ତା ଓ ସରକାରୀ ଅଧିକାରୀ ଏହି ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ନିଜ ନିଜର ଅଭିଜ୍ଞତା, ବିଚାର ଏବଂ ପରାମର୍ଶକୁ ଉପସ୍ଥାପନ କରିଛନ୍ତି। ଫଳରେ ଜାରି ରହିଥିବା ବିଭିନ୍ନ ପ୍ରକଳ୍ପ ନେଇ ସୃଷ୍ଟ ଆହ୍ୱାନର ସମାଧାନ ପାଇଁ ନୂତନ ମାର୍ଗ ଉନ୍ମୁକ୍ତ ହୋଇଛି। ପଞ୍ଚାୟତରାଜ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଏହି ଜନ ଯୋଜନା ଅଭିଯାନରେ କେନ୍ଦ୍ର ସରକାରଙ୍କ 21 ମନ୍ତ୍ରଣାଳୟ ଓ ବିଭାଗ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜନ ଭାଗିଦାରିତା ଆଭିମୁଖ୍ୟକୁ ଏହି ଯୋଜନା ପ୍ରତିଫଳିତ କରୁଛି। 2018 ମସିହାରୁ ଦେଶବ୍ୟାପୀ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଏଭଳି ଯୋଜନା ଜାରି ରହିଛି। ଏପରିକି ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଧୀନରେ ପଞ୍ଚାୟତରାଜ ମନ୍ତ୍ରଣାଳୟ ସ୍ଥାନୀୟ ଅଞ୍ଚଳ ବିକାଶର 9 ପ୍ରସଙ୍ଗ ଉପରେ ତାଲିମ ଓ ଦକ୍ଷତା ବିକାଶ ଦିଗରେ ସହଯୋଗ ପ୍ରଦାନ କରିଆସୁଛି। 255,000 ଅଧିକ ଗ୍ରାମ ପଞ୍ଚାୟତ ସ୍ଥାନୀୟ ବିକାଶମୂଳକ ଯୋଜନା ପ୍ରସ୍ତୁତ କରିବା ସହ ସେଗୁଡ଼ିକୁ ଇ ଗ୍ରାମ ସ୍ୱରାଜ ପୋର୍ଟାଲରେ ଅପଲୋଡ଼ କରୁଛନ୍ତି। ପଞ୍ଚାୟତ ବିକାଶ ବ୍ୟବସ୍ଥାରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଏବଂ ବିକଶିତ ଭାରତ ଦୃଷ୍ଟିକୋଣକୁ ଏହା ଅଧିକ ତ୍ୱରାନ୍ୱିତ କରିଛି। 2026-2031 ପଞ୍ଚବର୍ଷୀୟ ଯୋଜନା ଅଧୀନରେ ଗ୍ରାମୀଣ ସ୍ଥାନୀୟ ସଂସ୍ଥାର ବିକାଶ ପାଇଁ 16 ଅର୍ଥ କମିଶନ 4,35,236 କୋଟି ଟଙ୍କା ସୁପାରିଶ କରିଛନ୍ତି, ଯାହାକି ପୂର୍ବ ଅର୍ଥ କମିଶନଙ୍କ ତୁଳନାରେ 84% ଅଧିକ। ପଞ୍ଚାୟତ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଆତ୍ମନିର୍ଭର ପଞ୍ଚାୟତ ସ୍ୱତନ୍ତ୍ର ପୁରସ୍କାର ବାବଦରେ 1 କୋଟି ଟଙ୍କା ପର୍ଯ୍ୟନ୍ତ ରାଶି ପ୍ରଦାନର ବ୍ୟବସ୍ଥା ରହିଛି। ଗ୍ରାମୀଣ ବିକାଶ ବିଭାଗ ଅଧୀନରେ ଗତ ଜୁଲାଇ 1 ଦେଶବ୍ୟାପୀ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ କାର୍ଯ୍ୟକାରୀ ହୋଇଛି। ଏହା ମାଧ୍ୟମରେ 125 ଦିନର ନିଯୁକ୍ତିକୁ ଗ୍ୟାରେଣ୍ଟି ପ୍ରଦାନ କରାଯାଇଛି। ଏହା ଅଧୀନରେ ପ୍ରାୟ 2,31,000 ଗ୍ରାମ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ଜାରି ରହିଛି। ଚଳିତ ଆର୍ଥିକ ବର୍ଷ ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ 93,841 କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳୀନ ଅର୍ଥ ପ୍ରଦାନ କରାଯାଇଛି। ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା ଅଧୀନରେ ସ୍ଥାନୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗ୍ରାମସଭା ଏ ସମ୍ପର୍କିତ ନିଷ୍ପତ୍ତି ଗ୍ରହଣ କରିଥାଏ। ପାନୀୟ ଜଳ ଓ ପରିମଳ ବିଭାଗର ସ୍ୱଚ୍ଛ ଭାରତ ଗ୍ରାମୀଣ ମିଶନ ଅଧୀନରେ ଇତିମଧ୍ୟରେ 12,22,00,000 ପରିବାର ପାଇଁ ଶୌଚାଳୟ ନିର୍ମାଣ କରାଯାଇଛି। ସ୍ୱଚ୍ଛତା ହିଁ ସେବା 2026 ଅଭିଯାନ ଶେଷ ହେବା ସହିତ ଗ୍ରାମଗୁଡ଼ିକରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଛି। ଜଳ ସଞ୍ଚୟ ଯୋଜନାକୁ ଜନଭାଗିଦାରୀରେ ପରିବର୍ତ୍ତନ କରାଯାଇଛି। 1,55,00,000 ଅଧିକ କୃତ୍ରିମ ପୁନଃ ବିକଶିତ ଏବଂ ସଂରକ୍ଷଣ ଢାଞ୍ଚା ନିର୍ମିତ ହୋଇଛି। ଏକ ରାଷ୍ଟ୍ର ଏକ ରାସନ କାର୍ଡ ଅଧୀନରେ ଖାଦ୍ୟ ଏବଂ ଉପଭୋକ୍ତାଙ୍କ ସୁରକ୍ଷାକୁ ଅଧିକ ସଶକ୍ତ କରାଯାଇପାରିଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ମାଗଣାରେ ଖାଦ୍ୟଶସ୍ୟ ପ୍ରଦାନ ସମୟ ଅବଧିକୁ 2028 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଜମି ତଥ୍ୟ ସଂରକ୍ଷଣ ବ୍ୟବସ୍ଥାକୁ ପ୍ରଯୁକ୍ତି ବିଦ୍ୟା ଆଧାରିତ କରାଯାଇଥିବାରୁ ଜମି ମାଲିକ ସୁରକ୍ଷିତ ରହିବା ସହ ଋଣ ପାଇବା ସହଜ ହୋଇପାରିଛି। ସବକି ଯୋଜନା ସବକି ବିକାଶ ଦୃଷ୍ଟିକୋଣ ଆଧାରିତ ଏଭଳି ବିଭିନ୍ନ ପଦକ୍ଷେପ ବିକଶିତ ଭାରତ ଗଠନ ଦିଗରେ ତୃଣମୂଳ ସ୍ତରରେ ସଶକ୍ତ, ଆତ୍ମନିର୍ଭର ଏବଂ ଭବିଷ୍ୟତମୁଖୀ ନିଷ୍ପତ୍ତି ନେବାରେ ଉଲ୍ଲେଖନୀୟ ସହଯୋଗ ପ୍ରଦାନ କରୁଛି।

0: କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତ।
1: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ ମୁଣ୍ଡାରୀ ସମ୍ପ୍ରଦାୟର ଗୀତ।
2: ପରିବେଷଣ କରିଛନ୍ତି କରମା ସିଂ ଏବଂ ତାଙ୍କର ସାଥୀ କଳାକାରମାନେ।

କରମା ସିଂ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଗୁରୁମୋହନ ସିଂ, ରଙ୍ଗାଧର ସିଂ, ବୁଧୁରାମ ସିଂ, ଲମ୍ବୁଧର ସିଂ, ମଞ୍ଜିତ ସିଂ, ପଦ୍ମିନୀ ସିଂ, ମାନସୀ ସିଂ, ଝୁନି ସିଂ ଏବଂ ଚମ୍ପା।

0: ଶୁଣୁଥିଲେ ଆଦିବାସୀ ସଙ୍ଗୀତ ଆକାଶବାଣୀ ବାରିପଦା। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ପରେ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ ସମାବେଶୀ କ୍ଷେତ୍ର ସ୍ଥିରତାର ମୂଳଦୁଆ, କହିଲେ ଉପରାଷ୍ଟ୍ରପତି। ମଧ୍ୟପ୍ରଦେଶର ଭୋପାଳଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାଞ୍ଜାନିଆରେ ଆସନ୍ତା ସୋମବାରଠାରୁ ଆରମ୍ଭ ହେବ ଆନ୍ତଃ ସଂସଦୀୟ ସଂଘର 153ତମ ବୈଠକ। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ନେତୃତ୍ୱରେ ଯୋଗଦେବେ ସଂସଦୀୟ ପ୍ରତିନିଧି ମଣ୍ଡଳୀ। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ଆଜି ହାସଲ କରିଛି 5ଟି ସ୍ୱର୍ଣ୍ଣ ପଦକ, 85ଟି ପଦକ ସହ ତାଲିକାରେ ଚତୁର୍ଥ ସ୍ଥାନକୁ ଉନ୍ନୀତ। ଏବଂ ମୋଲାନପୁର ଦିନିକିଆ ଆନ୍ତର୍ଜାତିକ କ୍ରିକେଟରେ ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ 352 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ସାମ୍ପ୍ରତିକ ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ ସମାବେଶୀ କ୍ଷେତ୍ର ହେଉଛି ସ୍ଥିରତାର ମୂଳଦୁଆ ବୋଲି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ 5ମ କୌଟିଲ୍ୟ ଅର୍ଥନୈତିକ ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି, ଆର୍ଥିକ ସ୍ଥିରତାକୁ ସାମାଜିକ ସ୍ଥିରତାଠାରୁ ପୃଥକ କରାଯାଇପାରିବ ନାହିଁ। ପରିବର୍ତ୍ତନର ଯୁଗରେ ନିରନ୍ତରତା ପ୍ରସଙ୍ଗ ଆଧାରରେ ଆୟୋଜିତ ଏହି ସମ୍ମିଳନୀରେ ଶ୍ରୀ ରାଧାକ୍ରିଷ୍ଣ

0: କହିଛନ୍ତି ଗଣତନ୍ତ୍ର ଏବଂ ବିକାଶ ସମନ୍ୱିତ ମାଧ୍ୟମରେ ଗତିଶୀଳ ହୋଇପାରିବ। ତେବେ ସହମତି ସମାବେଶୀ ଏବଂ ପ୍ରତିକ୍ରିୟାଶୀଳ ନୀତି ନିର୍ଦ୍ଧାରଣ ସ୍ଥାୟୀ ଅଭିବୃଦ୍ଧିକୁ ଅଧିକ ସଶକ୍ତ କରିବ ବୋଲି ସେ କହିଛନ୍ତି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ସାମୂହିକ ପ୍ରୟାସ ଉପରେ ଉପରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆହ୍ୱାନ ସମୟରେ ସହମତି ଆଧାରିତ ନିଷ୍ପତ୍ତି ଗ୍ରହଣର ଆବଶ୍ୟକତା ରହିଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। କୌଣସି ପ୍ରସଙ୍ଗ ଉପରେ ଆଲୋଚନାର ଗୁରୁତ୍ୱ ଉପରେ ଆଲୋକପାତ କରି ଉପରାଷ୍ଟ୍ରପତି କହିଛନ୍ତି, ଏହାଦ୍ୱାରା ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ ଚୂଡ଼ାନ୍ତ ନିଷ୍ପତ୍ତି ସମ୍ଭବ ହୋଇପାରିବ। ଏହି ସମ୍ମିଳନୀରେ ଆହ୍ୱାନ ପାଇଁ ପ୍ରସ୍ତୁତ ବିଶ୍ୱ ଶୀର୍ଷକ ଏକ ଅଧିବେଶନକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର କହିଛନ୍ତି, ସାମ୍ପ୍ରତିକ ବିଶ୍ୱରେ ଭୌତିକ ବୈଶିଷ୍ଟ୍ୟ ଗୁରୁତ୍ୱ ଅର୍ଥନୈତିକ ପରିବର୍ତ୍ତନର ମାର୍ଗ ପାଲଟିଛି। ସେ କହିଛନ୍ତି, ଏକ ନିର୍ଭରଶୀଳ ଜାହାଜ ଚଳାଚଳ ମାର୍ଗରେ ସୃଷ୍ଟ ପ୍ରତିବନ୍ଧକ ବହୁ ଦୂରତାରେ ଥିବା ଅଶୋଧିତ ତୈଳ କ୍ଷେତ୍ରକୁ ପ୍ରଭାବିତ କରିପାରେ। ସାଧାରଣ ପରିସ୍ଥିତିରେ ଦକ୍ଷ ଯୋଗାଣ ଶୃଙ୍ଖଳ ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସମ୍ମିଳନୀର ଅନ୍ୟ ଏକ ଅଧିବେଶନରେ ଯୋଗଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତର ଅର୍ଥନୈତିକ ଶକ୍ତି ଓ ସ୍ଥିରତା ଉପରେ ଆଲୋକପାତ କରିଛନ୍ତି। ଚଳିତ ଆର୍ଥିକ ବର୍ଷ ପ୍ରଥମ ତ୍ରୈମାସରେ 7.8% ଅଭିବୃଦ୍ଧି ସମ୍ପର୍କରେ ବର୍ଣ୍ଣନା କରି ଅର୍ଥମନ୍ତ୍ରୀ ଗତ ଦଶନ୍ଧିରେ ଦେଶର ଭିତ୍ତିଭୂମି ବିକାଶ, ବ୍ୟାଙ୍କ କ୍ଷେତ୍ରରେ ସଂସ୍କାର, ଆର୍ଥିକ ଦୂରଦୃଷ୍ଟି ସମ୍ପନ୍ନ ସରକାରଙ୍କ ପଦକ୍ଷେପ ଉପରେ ମତ ଉପସ୍ଥାପନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ମଧ୍ୟପ୍ରଦେଶର ଭୋପାଳଠାରେ କେତେକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଭୋପାଳର ଭେଲ୍ର ଦଶହରା ମଇଦାନଠାରେ ଏକ ରାଜ୍ୟସ୍ତରୀୟ ଗୋପାଳକ ସମ୍ମିଳନୀକୁ ସମ୍ବୋଧନ କରିବା ସହ ଗୋ ଆଶ୍ରୟସ୍ଥଳ ପାଇଁ 101 କୋଟି ଟଙ୍କାର ଅନୁଦାନ ରାଶି ଘୋଷଣା କରିଛନ୍ତି। ଏଥିରେ 11 ଜିଲ୍ଲାର ପ୍ରାୟ 35,000 ଗୋପାଳକ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରୀ ଶାହା ଆଭାସୀ ମାଧ୍ୟମରେ ଉଜ୍ଜୟିନୀରେ ନିର୍ମିତ ହେବାକୁ ଥିବା ଏକ ଦୁଗ୍ଧ ପ୍ରକ୍ରିୟାକରଣ କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। 255 କୋଟି ଟଙ୍କା ଏଥିପାଇଁ ବ୍ୟୟ ଅଟକଳ କରାଯାଇଛି। ଶ୍ରୀ ଶାହା କହିଛନ୍ତି, 12 କୋଟି ଟଙ୍କା ବ୍ୟୟରେ ଭୋପାଳର ଏକ କେନ୍ଦ୍ରୀୟ ପ୍ରୟୋଗଶାଳା ସ୍ଥାପନ କରାଯାଇଛି। ଶିବପୁରୀରେ ଏକ କ୍ଷୁଦ୍ର ଦୁଗ୍ଧ କାରଖାନା ନିର୍ମାଣ କରାଯିବ ବୋଲି ଶ୍ରୀ ଶାହା ଘୋଷଣା କରିଛନ୍ତି।
1: ହମନେ ଶ୍ୱେତ କ୍ରାନ୍ତି ଦୋ କି ଶୁରୁଆତ କି ହେ ଇସମେ ହମ ନଇ 75,000 ସହକାରୀ ଡେରିଆ ଗାଓ ମେ ବନାଏଙ୍ଗେ ଔର 46,000 ଡେରିଓ କୋ ମଜବୁତ କରେଙ୍ଗେ। 75,000 ନଇ ଡେରିଆ ବନାନେ ମେ ସବସେ ଜ୍ୟାଦା ଡେରୀ ମେରେ ମଧ୍ୟପ୍ରଦେଶ ମେ ବନ୍ନେ ୱାଲି ହେ।
0: ଗୋପାଳକ ସମ୍ମିଳନୀ ପୂର୍ବରୁ ଶ୍ରୀ ଶାହା ସେହି ମଇଦାନଠାରେ ମଧ୍ୟପ୍ରଦେଶ ପୁଲିସ୍ ଦ୍ୱାରା ପ୍ରସ୍ତୁତ ନୂତନ ଅପରାଧିକ ଆଇନ ଆଧାରିତ ଏକ ପ୍ରଦର୍ଶନୀ ମଣ୍ଡପକୁ ଉଦ୍ଘାଟନ କରିଛନ୍ତି। ହର୍ମୁଜ୍ ପ୍ରଣାଳୀରେ କୁଏତ ପତାକାଧାରୀ ପଣ୍ୟବାହୀ ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ସେଥିରେ ଥିବା 5 ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି। ଓମାନ ସ୍ଥିତ ଭାରତୀୟ ଦୂତାବାସ ଆଜି ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ କହିଛି, ଏମ୍ଟି କାଜିମାହ 3 ଜାହାଜ ଉପରେ ଆକ୍ରମଣ ହୋଇଥିଲା। ଓମାନ କର୍ତ୍ତୃପକ୍ଷଙ୍କ ସହଯୋଗ ମାଧ୍ୟମରେ ଭାରତୀୟଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ଭାବେ କୂଳକୁ ଅଣାଯାଇଛି। ସେଥିପାଇଁ ଦୂତାବାସ ପକ୍ଷରୁ ଓମାନ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ତାଞ୍ଜାନିଆରେ ଆସନ୍ତା ସୋମବାରଠାରୁ 9 ପର୍ଯ୍ୟନ୍ତ ଆନ୍ତଃ ସଂସଦୀୟ ସଂଘ ଆଇପିୟୁର 153ତମ ବୈଠକ ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ କରିବା ଲାଗି ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ନେତୃତ୍ୱରେ ଏକ ସଂସଦୀୟ ପ୍ରତିନିଧି ମଣ୍ଡଳୀ ତାଞ୍ଜାନିଆ ଗସ୍ତରେ ଯାଇଛନ୍ତି। ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗ ଆଧାରିତ ବୈଠକ, ପ୍ୟାନେଲ ଆଲୋଚନା ଏବଂ କର୍ମଶାଳାରେ ପ୍ରତିନିଧି ମଣ୍ଡଳୀ ଅଂଶଗ୍ରହଣ କରିବା ସହ ଭାରତର ଆଭିମୁଖ୍ୟ ଉପସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏ ପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ସେଣ୍ଟ୍ରାଲ ଭିସ୍ତା ଯୋଜନା ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ।

ସେଣ୍ଟ୍ରାଲ ଭିସ୍ତା ପୁନଃ ବିକାଶ ପ୍ରକଳ୍ପ ହେଉଛି ନୂଆଦିଲ୍ଲୀରେ ଦେଶର କେନ୍ଦ୍ରୀୟ ପ୍ରଶାସନିକ ଏବଂ ନାଗରିକ କୈନ୍ଦ୍ରିକ କାର୍ଯ୍ୟାଳୟଗୁଡ଼ିକର ପୁନଃନିର୍ମାଣ କରିବା। ସେଗୁଡ଼ିକ ମଧ୍ୟରେ ନୂତନ ସଂସଦ ଭବନ, କର୍ତ୍ତବ୍ୟ ପଥ, କେନ୍ଦ୍ରୀୟ ସଚିବାଳୟ ଆଦି ରହିଛି। ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟ ନେଇ ଭିତ୍ତିଭୂମି କ୍ଷେତ୍ରରେ ଏଭଳି ବିକାଶ କରାଯାଇଛି। କେନ୍ଦ୍ର ସରକାରଙ୍କର ସମସ୍ତ 51 ମନ୍ତ୍ରଣାଳୟକୁ କେନ୍ଦ୍ରୀୟ ସଚିବାଳୟର 10 କୋଠା ମଧ୍ୟରେ ସ୍ଥାନିତ କରାଯାଇଛି। ଏହାଦ୍ୱାରା ମନ୍ତ୍ରଣାଳୟଗୁଡ଼ିକ ମଧ୍ୟରେ ସମନ୍ୱିତ କାର୍ଯ୍ୟ ବ୍ୟବସ୍ଥା ଅଧିକ ତ୍ୱରାନ୍ୱିତ ହୋଇପାରିଛି। 2023 ମଇ ମାସ 28 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଭବନକୁ ଉଦ୍ଘାଟନ କରିଥିଲେ। ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହା ହେଉଛି 140 କୋଟି ଭାରତୀୟଙ୍କ ଆକାଂକ୍ଷା ଓ ସ୍ୱପ୍ନର ପ୍ରତିଫଳନ।

0: କୋଟି ଭାରତୀୟଙ୍କ ଆକାଂକ୍ଷା ଓ ସ୍ୱପ୍ନର ପ୍ରତିଫଳନ
1: ୟେ ବିଶ୍ୱ କୋ ଭାରତ କେ ଦୃଢ ସଂକଳ୍ପ କା ସନ୍ଦେଶ ଦେତା ହମାରେ ଲୋକତନ୍ତ୍ର କା ମନ୍ଦିର ହୈ ୟେ ନୟା ସଂସଦ ଭବନ ଯୋଜନା କୋ ୟଥାର୍ଥ ସେ ନୀତି କୋ ନିର୍ମାଣ ସେ ଇଚ୍ଛା ଶକ୍ତି କୋ କ୍ରିୟା ଶକ୍ତି ସେ ସଂକଳ୍ପ କୋ ସିଦ୍ଧି ସେ ଯୋଡ଼ନେ ବାଲୀ ଅହମ୍ କଡ଼ି ସାବିତ ହୋଗା।
0: ଆନ୍ଧ୍ରପ୍ରଦେଶର ଶ୍ରୀ ସିଟି ସତ୍ୟବେଦୁ ମଣ୍ଡଳର ଏକ ଘରୋଇ ଶିଳ୍ପ ଉଦ୍ୟୋଗରେ ଆଜି ବଏଲର ବିସ୍ଫୋରଣ ଯୋଗୁଁ ଚାରିଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି, ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ରେ ଥିବା ଏହି କାରଖାନାରେ ଘଟିଥିବା ବିସ୍ଫୋରଣରେ ଦୁଇ ଜଣ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଦୁଇ ଜଣ ଗୁରୁତର ଆହତଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ନେଇ ଆଲୋଚନା କରିଛନ୍ତି। ଜାପାନର ଆଇଚି ନାଗୋୟାଠାରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଆଜି ଭାରତ 5 ସ୍ୱର୍ଣ୍ଣ ଓ 2 ରୌପ୍ୟ ଏବଂ 2 କାଂସ୍ୟ ପଦକ ହାସଲ କରିଛି। ଏଥିସହ ଭାରତର ପଦକ ସଂଖ୍ୟା 85 ବୃଦ୍ଧି ପାଇଛି। ସେଥିରେ 21 ସ୍ୱର୍ଣ୍ଣ, 27 ରୌପ୍ୟ ଏବଂ 37 କାଂସ୍ୟ ପଦକ ରହିଛି। ଭାରତ ତାଲିକାର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ପୁରୁଷ 2020 କ୍ରିକେଟ୍ ବର୍ଗରେ ପାକିସ୍ତାନକୁ 19 ରନ୍ରେ ପରାସ୍ତ କରି ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି। ପୁରୁଷ କୁସ୍ତି ପ୍ରତିଯୋଗିତାରେ ଅମନ ସେରାୱତ 57 କିଲୋଗ୍ରାମ ବର୍ଗରେ ଉତ୍ତର କୋରିଆ ପ୍ରତିଦ୍ୱନ୍ଦ୍ୱୀକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ହକି ପ୍ରତିଯୋଗିତାରେ ମାଲେସିଆକୁ 5-1 ପରାସ୍ତ କରି ଭାରତୀୟ ପୁରୁଷ ଦଳ ସ୍ୱର୍ଣ୍ଣ ପଦକ ପାଇଛନ୍ତି। ଏଥିସହ 2028 ଲସ୍ ଏଞ୍ଜେଲ୍ସ ଅଲମ୍ପିକ୍ସ ପ୍ରତିଯୋଗିତାକୁ ସିଧାସଳଖ ଯୋଗ୍ୟତା ହାସଲ କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରଠାରେ ଚଳିତ ଭାରତ ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଜାରି ରହିଛି। ଭାରତ ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ 352 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ 50 ଓଭରରେ ଭାରତ 7 ୱିକେଟ୍ ବିନିମୟରେ 351 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ ସମାବେଶୀ କ୍ଷେତ୍ର ସ୍ଥିରତାର ମୂଳଦୁଆ କହିଲେ ଉପରାଷ୍ଟ୍ରପତି। ମଧ୍ୟପ୍ରଦେଶର ଭୋପାଳଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ଆଜି ହାସଲ କରିଛି 5 ସ୍ୱର୍ଣ୍ଣ ପଦକ ଏବଂ ମୁଲାନପୁର ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ରେ ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ 352 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ସମ୍ବାଦ ଶେଷ ହେଲା।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ବାଦଦାତା ନିହାର ରଞ୍ଜନ ସାହୁ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ରାଜନଗର ବ୍ଲକର ବାଘମାରୀ ପଞ୍ଚାୟତ ଅନ୍ତର୍ଗତ ଶୈଳେନ୍ଦ୍ର ସରାଇ ଗାଁରେ ସୁନାମି ପ୍ରସ୍ତୁତି ଓ ମୁକାବିଲା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଜାତୀୟ ସୁନାମି ପ୍ରସ୍ତୁତି ବୋର୍ଡ ଓ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା କେନ୍ଦ୍ରର ପ୍ରତିନିଧି ଦଳ। ସୁନାମି ଆସିଲେ ଗ୍ରାମବାସୀ କିପରି ମୁକାବିଲା କରିବେ ସେ ନେଇ ଦଳ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏନେଇ ସଚେତନତା ଓ ପ୍ରସ୍ତୁତି କାର୍ଯ୍ୟକ୍ରମ ଚାଲିଛି। ରାଜ୍ୟର ସୁନାମି ପ୍ରବଣ ଗ୍ରାମଗୁଡ଼ିକ ମଧ୍ୟରୁ ଅନେକ ଗ୍ରାମକୁ ନିରାପଦ ଗ୍ରାମ ଭାବେ ସ୍ୱୀକୃତି ମିଳିଥିବା ବେଳେ କେନ୍ଦ୍ରାପଡ଼ାର ଏହି ଗ୍ରାମ ମଧ୍ୟ ଏ ଦିଗରେ ପଦକ୍ଷେପ ନେଉଛି। ଏ ସମ୍ପର୍କରେ ସୁନାମି ରେଡି ବୋର୍ଡ ବୈଜ୍ଞାନିକ ଜେ ପଦ୍ମନାଭନ କହିଛନ୍ତି,
3: हमारा कम्युनिटीज को सेल्फ रिलियंट एंड सुनामी रेडी बनाने का जो 12 इंडिकेटर्स है वो अभी मीट किया। हर एक आदमी छोटे बच्चे से बड़े लोगों को तक आगे का प्रक्रिया ऐसा ही, जो ज्यादा सुनामी रेडी कम्युनिटीज रहता वो लोगों को यूनेस्को से सुनामी रेडी सर्टिफिकेट भी मिलेगा।
2: ओस्टमार विशेषज्ञ त्रिलोचन राउत कहते,
4: ଏପର୍ଯ୍ୟନ୍ତ ଆମକୁ ଯାହା ଲାଗୁଛି ଛୋଟରୁ ବଡ଼ ବୟସ୍କ ବୃନ୍ଦ ଆଉ ସମସ୍ତେ କିଛି ନା କିଛି ସୁନାମୀ ବିଷୟରେ ଜାଣିଛନ୍ତି। ସେମାନେ ଆମକୁ ଗୋଟେ ନାଟ୍ୟକ୍ରମରେ ଜଣେଇଦେଲେ କି ସୁନାମୀ ଆସିଲେ ଆମେ କ'ଣ କରିବୁ, ପ୍ଲସ୍ ଆମର ଆଗକୁ ରହିଛି ସାର୍ ମାନେ ଯିବେ

0: ଚେକ୍ କରିବେ ଆମ ସୁନାମୟ ଆଶ୍ରୟସ୍ଥଳୀ ଯିବା ପାଇଁ ଯୋଉ ସାଇନେଜ୍ ସେଗୁଡା ସବୁ ଠିକ ଲାଗିଛି କି ନାହିଁ, ଆମର ୱାଲ୍ ପେଣ୍ଟିଂ ପୋଷ୍ଟର ଏସବୁ ବିଭିନ୍ନ ଜିନିଷ ଯୋଉଟା ଆୱାରନେସ୍ ପାଇଁ ଦରକାର ସେସବୁ ଜିନିଷ ଠିକ ଅଛି କି ନାହିଁ ସେଟା ପରୀକ୍ଷା କରିବା ପାଇଁ ଯିବେ।
1: ରାଜନଗର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଗଣେଶ ଚନ୍ଦ୍ର ଗୁଡ଼ିଆ କହିଛନ୍ତି,
2: ସୁନାମୀ ପ୍ରଭାବିତ ଅଞ୍ଚଳରେ ଲୋକମାନେ ସୁନାମୀ ସମୟରେ କ'ଣ କରିବେ ନ କରିବେ ସେଥିପାଇଁ ପ୍ରସ୍ତୁତ ଅଛନ୍ତି କି ନାହିଁ, ସ୍ୱତନ୍ତ୍ର ଭାବେ ଭାରତ ସରକାରଙ୍କ ତରଫରୁ ଏକ ଟିମ୍ ଆସିଥିଲେ ଏବଂ ସେମାନେ ଲୋକମାନଙ୍କ ସହିତ ବିଭିନ୍ନ ସ୍ତରର ଯୁବକ ଛାତ୍ର ବୃଦ୍ଧ ମା ମାନେ ଛୋଟ ଛୋଟ ପିଲାଙ୍କ ସହିତ ଇଣ୍ଟ୍ରାକ୍ସନ୍ ହେଲେ ଏବଂ ସେମାନେ ଅନୁଭବ କଲେ ଯେ ସୁନାମୀ ସମୟରେ ଲୋକମାନେ ସଚେତନ ଅଛନ୍ତି ଏବଂ ତାଙ୍କର ଜୀବନ ରକ୍ଷା କରିବା ସହିତ ଗ୍ରାମର ସମସ୍ତ ଲୋକଙ୍କର ଜୀବନ ରକ୍ଷା କରିପାରିବେ ଏବଂ ସରକାରଙ୍କର ଯେଉଁ ନିୟମ ଅଛି ଜିରୋ କାଜୁଆଲିଟି ମଧ୍ୟ କରିପାରିବେ, ତେଣୁ ବିଶେଷ ଭାବେ କାର୍ଯ୍ୟକ୍ରମଟି ସଫଳ ହୋଇଛି।
1: କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ଗଣପର୍ବ ମା ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ 100 ବର୍ଷ ପୂରଣ କରୁଛି, ଏଥିପାଇଁ ବିଭିନ୍ନ ପୂଜା ମଣ୍ଡପରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଆକର୍ଷଣୀୟ ମେଢ଼, ଆଲୋକସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୂଜା ଆୟୋଜନ ପାଇଁ ପୂଜା କମିଟିଗୁଡ଼ିକ ପ୍ରସ୍ତୁତ ହେଉଛନ୍ତି। ପୂଜା ସମୟରେ ଆଇନ ଶୃଙ୍ଖଳା, ଯାତାୟତ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ଆଲୋକ ଓ ଅଗ୍ନି ନିରାପତ୍ତା ଭଳି ବିଭିନ୍ନ ବ୍ୟବସ୍ଥା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକରେ ଜାହାଜ ନିର୍ମାଣ କ୍ଲଷ୍ଟର ପାଇଁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ମିଳିଥିବା ନେଇ ସୂଚନା ଦିଆଯାଇଛି। ଏହି ପ୍ରକଳ୍ପ ପାଇଁ 24,700 କୋଟି ଟଙ୍କା ଅନୁମୋଦନ କରାଯାଇଥିବା କୁହାଯାଇଛି। ଏହାଦ୍ୱାରା କେନ୍ଦ୍ରାପଡ଼ା ସହ ଓଡ଼ିଶାର ଶିଳ୍ପ ଓ ରୋଜଗାର କ୍ଷେତ୍ରରେ ସୁଯୋଗ ସୃଷ୍ଟି ହେବ ବୋଲି ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ସାର୍ବଜନୀନ ସେବାର 25 ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନର ସୂଚନା ମଧ୍ୟ ଦିଆଯାଇଛି। ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ଆଦ୍ୟ ଆବିର୍ଭାବ ସ୍ଥଳୀ ଭାବେ ପରିଚିତ ସିଦ୍ଧ ବଳଦେବଜୀଉ ମନ୍ଦିରର ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟ ଜାରି ରହିଛି। ମନ୍ଦିର ପରିସରରେ ନବନିର୍ମିତ ପାଦପଦ୍ମ ଉନ୍ନୟନ ପରିଷଦ ଗୃହ ଲୋକାର୍ପିତ ହୋଇଛି। ଏହାସହ ମନ୍ଦିରର ନୂତନ ମନ୍ଦିର ନିର୍ମାଣ ଓ ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟକରଣ ସହିତ ସିଦ୍ଧଦାସ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଆଗକୁ ବଢ଼ିବ ବୋଲି ସୂଚନା ମିଳିଛି। ଓଡ଼ିଶାରେ ନୂଆ ସରକାର ଗଠନ ପରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ସାଂଗଠନିକ ସ୍ଥିତି, ଆଗାମୀ ପୌର ପଞ୍ଚାୟତ ଓ ସମବାୟ ନିର୍ବାଚନ ସମ୍ପର୍କିତ ପ୍ରସ୍ତୁତି ଏବଂ ସାଂଗଠନିକ କାର୍ଯ୍ୟକ୍ରମ ନେଇ ବୈଠକରେ ଆଲୋଚନା ହୋଇଥିବା ଦଳ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମୋତ୍ସବ ପାଳନ ଅବସରରେ 17 ସେପ୍ଟେମ୍ବରରୁ 17 ଅକ୍ଟୋବର ଯାଏଁ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ପୌରପାଳିକାର ଦୃଷ୍ଟିହୀନ ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ସାମୂହିକ ଭାବେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ପରେ ବିକଶିତ ଭାରତ ବିଷୟରେ ତର୍କ ପ୍ରତିଯୋଗିତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ।
3: ଜିଲ୍ଲା ହାଲଚାଲରେ ଶୁଣୁଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଥିଲେ ନିହାର ରଞ୍ଜନ ସାହୁ, ଉପସ୍ଥାପନା ନୀନା ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ପ୍ରଯୋଜନା ରାଜୀବ କୁମାର ମାହୁନ୍ତ, ଉପସ୍ଥାପନା ନିହାରବାଳା ପଟ୍ଟନାୟକ ଏବଂ ଅମ୍ବିକା ମହାପାତ୍ର।

0: किसान का वादा
1: योजना से हर साल जुड़ रहे हैं 5 करोड़ से ज्यादा किसान। अब आपकी है बारी।
0: नजदीकी कृषि कार्यालय, सहकारी समिति, बैंक शाखा, अधिकृत बीमा कंपनी या जन सेवा केंद्र में स्वेच्छा से करा सकते हैं पंजीकरण।
1: फसल बीमा पोर्टल या फसल बीमा ऐप द्वारा भी कराया जा सकता है पंजीकरण।
0: प्रधानमंत्री फसल बीमा योजना, आपकी फसलों का संपूर्ण सुरक्षा कवच। कृषि एवं किसान कल्याण मंत्रालय, भारत सरकार।
2: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।
3: ଆଲୋ, ଇଏ ବୈଠକୀ ଘରେ କଣ କେହି ଦେଖାଯାଉନାହାନ୍ତି? ଜେମା ବାପା କୁଆଡେ ଗଲା ବା? ଆଜି ତ ଜେମା ବାପାର ବାରି, ଆଉ କାଇଁ ଦେଖାଯାଉନି?
4: ଏଇଠି ବସିଛି ପାର ବାପା। ଜୁହାରେ ଜୁହାରେ
3: ଜୁହାରେ ଜେମା ବାପା, ଜୁହାରେ। ଏ ତମ ସହିତ ଟିକେ ସୁଖ ଦୁଃଖ ହବା ପାଇଁ ବୈଠକୀ ଘରକୁ ଆସିଲି ପରା।
4: ଯାହା ହଉ, ଭଲ କରିଛ, ମୁଁ ତମକୁ ଅପେକ୍ଷା କରିକି ବସିଥିଲି। କାହିଁକି କହିଲ? କେତେ କଥା ଆମେ ଜାଣୁଛନ୍ତି କହିଲେ?
3: ତମେ ଯାହା ଜାଣିଛ ମତେ କହିଲ, ମୁଁ ଯାହା ଜାଣିଛି ତମକୁ କହିଲି। ଗୋଟେ ଆଲୋଚନା ହଉଛି, ଆମେ ବାହାର ଦୁନିଆର କଥା ବି ଜାଣିପାରୁଛୁ।
4: ଏ ବାହାର ଦୁନିଆ କଥାରୁ ମୋର ମନେ ପଡିଲା, ପୁଅ ଯାଇଥିଲା ବାହାରକୁ, କେତେ ନୂଆ ନୂଆ ଗଛ ସବୁ ନେଇକି ଆସିଛି, ଭାରି ମୂଲ୍ୟବାନ ଗଛ।
3: ସେଇଥିପାଇଁ ତମ ମନଟା ଭାରି ଖୁସି। ଏଇଠି ଜେମା ବାପା, ଆମେ ଚାଷବାସ କରୁଛେ, ଧାନ ଚାଷ, ମୁଗ ଚାଷ, ବିରି ଚାଷ, ମହୁ ଚାଷ, ଆଉ ଆନୁଷଙ୍ଗିକ ଚାଷ, ସମନ୍ୱିତ କୃଷି, ସବୁ ଆମେ କରୁଛୁ। ଏବେ ତା ସାଙ୍ଗରେ ଆଉ ଗୋଟେ ଚାଷ ଯୋଡି ହେଇଗଲାଣି।
4: କୋଉଟା କହିଲ?
3: ଏ ଯୋଉ କୃଷି ବନୀକରଣ। ଆରେ, ଆମର ପରିବେଶ ଦୂଷିତ ହଉଛି, ସେଥିପାଇଁ ଗଛ ନିହାତି ଜରୁରୀ। ଗଛ ପରା ହଉଛି ଆମର ଜୀବନ।
4: ଅପା, ଲୋକମାନେ ବୁଝିଲେଣି, ସଚେତନ ହେଲେଣି। ଆମର ଯୋଉ ଜୁଲାଇ ମାସ 1 ତାରିଖରୁ 7 ତାରିଖ ବନ ମହୋତ୍ସବ ସପ୍ତାହ ପାଳନ କଲେ, ଆମେ ତ କେତେ ଗଛ ଲଗେଇଲେ ଆମ ଗୋଷ୍ଠୀରେ ଯାଇକି।
3: ଇଏ ବନ ବିଭାଗ ପରା ଗଛ ପିଛା 1 ଟଙ୍କା ନେଇକିରି କେତେ ବାଣ୍ଟିଛନ୍ତି। ଆଉ ଯୋଉ ସବୁ ନାହାନ୍ତି ବେସରକାରୀ ସଂସ୍ଥା, ଯୋଉ ଶହ ଶହ ଗଛ ନେଇକିରି ଲଗେଇଛନ୍ତି, ସବୁ ଖାଲି ଥିବା ସ୍ଥାନ ମାନଙ୍କରେ, ପଡିଆରେ, ସ୍କୁଲ କଲେଜ ମାନଙ୍କରେ, ସେମାନଙ୍କୁ ମାଗଣାରେ ଦେଇଛନ୍ତି।
4: କିନ୍ତୁ ପିଲାମାନେ କଣ କରୁଛନ୍ତି ଜାଣିଛ? କଣ? ସେମାନେ ହାତରୁ ପଇସା ଖର୍ଚ୍ଚ କରିକି ସେ ଗଛ କେମିତି ବଢିବ ବାଡ଼ବନ୍ଦୀ କରିଛନ୍ତି। ସେମାନେ ବୁଝିଲେଣି, ଗଛ ଯଦି ବଞ୍ଚିବ ଆମେ ବଞ୍ଚିବା।
3: ଆଚ୍ଛା ଜେମା ବାପା, ଆମେ ଯୋଉ କଥା ହଉଥିଲେ କୃଷି ବନୀକରଣ, ଆମେ ଯୋଉ ଚାଷ କରୁଛେ କି ଆମେ ଯୋଉ ମାଛ ଚାଷ କରୁଛେ ଆମ ପୋଖରୀ ହୁଡ଼ାରେ, ଆଉ ଯୋଉ ଅନ୍ତ ଫସଲ ଯୋଉ କରୁଛେ, କଣ କହିଲ, ଅଦା ଗଛ, ହଳଦୀ ଗଛ, ପାଳୁଅ ଗଛ, ସେଇ ଜାଗା ମାନଙ୍କରେ ବି ଆମେ ଏଇ ଯୋଉ ମୂଲ୍ୟବାନ ଗଛ, ଶିଶୁ ଗଛ, ଶାଗୁଆନ ଗଛ, ଏସବୁ ଦୀର୍ଘ ମିଆଦୀ ଗଛ ଆମେ ରୋପଣ କରିପାରିବା।
4: ତା ମାନେ ଅପା, ତୁମେ ଭଲ କଥାଟିଏ କହିଲ। ମୋର ଯୋଉ ତୈଳା କିଆରୀ ନାହିଁ, ହିଡ଼ଟା ବଡ ଅଛି, ମୁଁ ଭାବୁଛି ସେ ହିଡ଼ ପଟରେ ଟିକେ ବଡ ବଡ ଗଛ ଲଗେଇଦେବି। ଆଉ
3: ଶୁଣ, ତମେ ଏପଟେ ଅନ୍ତ ଫସଲ ଖାଉଥିବ, ସେ ଗଛ ତାର ସେଇ ଅନୁସାରେ ବଢି ବଢି ଚାଲିଥିବ। 10 ବର୍ଷ ହେଇଗଲେ ଭଲ ଆମର ଲାଭ ହବ, ଆମେ ବିକ୍ରି ବଟା କରିକି ଭଲ 2 ପଇସା ରୋଜଗାର କରିବା। ହେଇଟି ଜେମା ବାପା,
4: କଣ ହେଲା?
3: ବହୁତ କଥାବାର୍ତ୍ତା ହେଲେଣି, ମୋର ଟିକେ ସନ୍ଧ୍ୟା ସମୟ। ଗୀତ ବାଦ୍ୟର ବ୍ୟବସ୍ଥା କରିଛ କି ନାହିଁ କହିଲ?
4: ପଲ୍ଲୀ ଗୀତଟିଏ ଅଛି
3: ଆମ ଗାଁର କଥା,
4: ହଁ
3: ଶୁଣିବା ତାହେଲେ? ଆଉ
4: ହଉ।

0: ବିପଦ ଭଲ ମନ୍ଦ କଥା ହେଲେ ହବନି କି ଗୀତଟିଏ ଶୁଣିଦେଲେ ହବନି। ଆମେ ହେଲେ ଚାଷୀ ବନ୍ଦୀ ଲୋକ, ଯେତେ କଥା ହଉଥିବା ମନ ଯାଇକି ଥିବ
1: ସେଇ ପେଟ ପାଟଣା ପାଖରେ।
0: ଆ ସେ କଥା ଟିକେ କହୁନ,
1: ଏ ତମକୁ ଯୋଉ କହିନଥିଲି କୃଷି ବନୀକରଣ,
0: ତାହେଲେ ଆଜି ବୈଠକ ଘରେ ସେଇମିତି ଗୋଟେ ଆଲୋଚନା ଥିବ ଆଉ କଣ।
1: ଠିକ ବୁଝିଛ ଜେମାପା, ଆଜି ତମ ପାଇଁ ମୋ ପାଇଁ ଆଉ ଯୋଉମାନେ କୃଷି ବନୀକରଣ କରିବା ପାଇଁ ଆଗ୍ରହୀ ଅଛନ୍ତି ସେଇମାନଙ୍କ କଥାକୁ ଆଖି ଆଗରେ ରଖି ଆଜି ଆମର କିଷାନ ବାଣୀ କାର୍ଯ୍ୟକ୍ରମରେ ରହିଛି ଆଲୋଚନା, କୃଷି ବନୀକରଣ ମାଟିର ଉର୍ବରତା ବୃଦ୍ଧିର ମାଧ୍ୟମ।
0: ମହାଶୟ କିଏ ଆସିଛନ୍ତି ଏ ବିଷୟରେ କହିବା ପାଇଁ?
1: ଆମର ବିଶେଷଜ୍ଞ ମହାଶୟ ହେଉଛନ୍ତି ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ବନ ମହାବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡକ୍ଟର ମାନସ ରଞ୍ଜନ ନାୟକ। ସିଏ ଆମକୁ ଏଇ କୃଷି ବନୀକରଣ ବିଷୟରେ ବହୁତ ବଢିଆ ବଢିଆ କଥା କହିବେ, ଆମେ ଶୁଣିବା।
0: ହେଲେ ଅପା, ତୁମେ ଗୋଟେ କାମ କରିବ, ତୁମେ ମହାଶୟଙ୍କ ସହ ବସି କଥା ହୁଅ, ଯୋଉ କଥା ଜାଣିବା କଥା ତାକୁ ସବୁ ଟିପିକି ରଖିବେ ଆଉ କଣ।
1: ଭଲ କଥା କହିଛ, ତାହେଲେ ଏବେ ଆରମ୍ଭ କରୁଛି ମୁଁ।
2: ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କିଷାନ ବାଣୀ କାର୍ଯ୍ୟକ୍ରମକୁ।
3: ନମସ୍କାର
2: ସାର, ଆଜି ତ ଆମର ଆଲୋଚନାର ବିଷୟ ରହିଛି କୃଷି ବନୀକରଣ ମାଟିର ଉର୍ବରତା ବୃଦ୍ଧିର ମାଧ୍ୟମ। ତାହେଲେ ପ୍ରଥମେ କୁହନ୍ତୁ କୃଷି ବନୀକରଣ କଣ, ବର୍ତ୍ତମାନ ପରିପ୍ରେକ୍ଷୀରେ କୃଷି ବନୀକରଣକୁ ଅଗ୍ରାଧିକାର ଦିଆଯାଉଛି, ଏହା ପଛରେ କାରଣ କଣ?
3: କୃଷି ବନୀକରଣ କହିଲେ ଆମେ ପ୍ରଥମେ ବୁଝିବା ଏକକ ଜମିରେ ଆମେ ବୃକ୍ଷ ସହିତ ଫସଲ କରିବା ଏବଂ ପ୍ରାଣୀ ସମ୍ପଦକୁ ସମନ୍ୱିତ ଭାବରେ ଚାଷ କରିବା କୁହାଯାଏ କୃଷି ବନୀକରଣ। ଯେହେତୁ ଆମର ଜଳବାୟୁ ପରିବର୍ତ୍ତନ ହେଉଛି, ଆମର ଖାଦ୍ୟ ମଧ୍ୟ ସେହି ପରିମାଣରେ ଦରକାର ହେଉଛି, ତାକୁ ଆଖି ଆଗରେ ରଖି ବର୍ତ୍ତମାନର କୃଷି ବନୀକରଣର ମହତ୍ଵ ଯଥେଷ୍ଟ ରହିଛି, ତେଣୁ ବର୍ତ୍ତମାନ ଦିନରେ କୃଷି ବନୀକରଣକୁ ଅଗ୍ରାଧିକାର ଦିଆଯାଉଛି।
2: ତାହେଲେ ଏଠି ଆଉ ଗୋଟେ କଥା କୁହନ୍ତୁ, କୃଷି ବନୀକରଣ ପାଇଁ ବନୀକରଣର ପ୍ରଣାଳୀ କିପରି ହେବା ଦରକାର?
3: ଯଦି କୃଷି ବନୀକରଣ କଥା ଆମେ ଯଦି ଚିନ୍ତା କରିବା, ତାହେଲେ ଚାରି ପାଞ୍ଚଟି ଦିଗ ପ୍ରତି ଆମକୁ ଧ୍ୟାନ ଦେବାକୁ ପଡିବ। ପ୍ରଥମେ ହେଉଛି ସ୍ଥାନ, ତାପରେ ଗଛର ଘନତ୍ଵ, ତା ସହିତ ଫସଲ ଚୟନ, ତା ସହିତ ଆମର କୋଉ ଜାଗାରେ କୃଷି ବନୀକରଣ କରିବା। ଯେମିତିକି ଆମେ ଯଦି ଚିନ୍ତା କରିବା ଗ୍ରାମାଞ୍ଚଳ କଥା ହଉ, କିମ୍ବା ପାହାଡିଆ ଅଞ୍ଚଳ କଥା ହଉ, କିମ୍ବା ସହରାଞ୍ଚଳ କଥା ହଉ, ସବୁ ପାଇଁ କୃଷି ବନୀକରଣ ପାଇଁ ଅଲଗା ଅଲଗା ତାର ପ୍ରଣାଳୀ ରହିଛି। ଗୋଟେ ଉଦାହରଣ ମାଧ୍ୟମରେ ମୁଁ ଆପଣଙ୍କୁ ସୂଚାଇ ଦେବା ପାଇଁ ଚାହୁଁଛି। ଯେମିତି ଆମର ପାହାଡିଆ ଅଞ୍ଚଳ ରହିଛି, ପାହାଡିଆ ଅଞ୍ଚଳରେ କଣ ହୁଏ, ମୃତ୍ତିକା କ୍ଷୟ ବହୁତ ଜଲ୍ଦି ହୁଏ। ପାହାଡିଆ ଅଞ୍ଚଳରେ ଆମେ କଣ କରିବାକୁ ପଡିବ, ତାଙ୍କୁ କଣ୍ଟୁର ପ୍ଲାଣ୍ଟିଂ ବା ଏକ ସମାନତାର ସହିତ ତାକୁ ପ୍ଲାଣ୍ଟିଂ କରିବା ଦରକାର, ବୃକ୍ଷରୋପଣ କରିବା ଦରକାର, ଯୋଦ୍ୱାରା କି ମୃତ୍ତିକା କ୍ଷୟକୁ ଆମେ ରୋକିପାରିବା। ସେଇଭଳି ଯଦି ଆମେ ସହରାଞ୍ଚଳ କଥା କହିବା, ସହରାଞ୍ଚଳରେ ଆମେ ତାକୁ ଗୋଟେ ଇଂଲିଶରେ ଲ୍ୟାଣ୍ଡସ୍କେପିଂ ଡିଜାଇନ୍ ବୋଲି କହୁଛନ୍ତି, କିମ୍ବା ଆମେ ପାର୍କ କଥା କହୁଛନ୍ତି। ଆପଣମାନେ ଜାଣିଥିବେ ବିଭିନ୍ନ ପାର୍କରେ ଗଛ ସବୁବେଳେ ଲଗା ହଉଛି, ତାକୁ ଗୋଟେ ଡିଜାଇନ୍ ଲଗେଇବା ଦରକାର, ତାର ସିମେଟ୍ରି ହେବା ଦରକାର ବା ସମାନତା ରହିବା ଦରକାର, ସୁନ୍ଦରତା ରହିବା ସହିତ

0: ପରିବେଶକୁ ମଧ୍ୟ ସେ ସନ୍ତୁଳିତ ରଖିଥାଏ। ତେଣୁ ଜାଗା ଅନୁଯାୟୀ ଆମେ କୃଷି ବନୀକରଣ କରିବା ଦରକାର।
1: ଆପଣ ତ କହିଲେ ଯେ ଗ୍ରାମାଞ୍ଚଳରେ, ସହରାଞ୍ଚଳରେ ଆଉ ପାହାଡ଼ିଆ ଅଞ୍ଚଳରେ କୃଷି ବନୀକରଣ କରାଯାଇଥାଏ, ତାହେଲେ କୁହନ୍ତୁ ପାହାଡ଼ିଆ ଅଞ୍ଚଳରେ, ସହରାଞ୍ଚଳରେ ଆଉ ଗ୍ରାମାଞ୍ଚଳରେ ସବୁ କି ପ୍ରକାର ବୃକ୍ଷ ଚୟନ କରାଯାଇଥାଏ ଆଉ କେତେ କେତେ ଦୂରତାରେ ଏ ଯୋଉ କୃଷି ବନୀକରଣ କରାଯାଏ ବା ବୃକ୍ଷରୋପଣ କରାଯାଇଥାଏ?
0: ସୁନ୍ଦର ପ୍ରଶ୍ନଟି ପଚାରିଲେ। ରିସର୍ଚ୍ଚ ଅନୁଯାୟୀ ଷ୍ଟଡିରୁ ଆମେ ପାଇଛୁ ଯେ ସହରାଞ୍ଚଳରେ ଜାଗାକୁ ନେଇକି, ଛୋଟ ଜାଗା ହେଇଥିବ, ବଡ ଜାଗା ହେଇଥିବ, ତାକୁ ନେଇକି ଆମେ କୃଷି ବନୀକରଣ କରିବା। ଯେମିତି ଛୋଟ ଜାଗା ହେଇଥିଲେ ମାନେ ଜମିର ହୁଡ଼ାରେ ମଧ୍ୟ ଆମେ ଗଛ ଲଗେଇକି ଆମେ ତାକୁ କୃଷି ବନୀକରଣ କରିପାରିବା। ଯଦି ବଡ ଚାଷୀ ହେଇଥିବେ, ବଡ ଜାଗା ଥିବ, ତାହେଲେ ଆମେ 5 meter by 5 meter, 6 meter by 6 meter ଏମିତି ଆମେ ଦୂରତା ଦେଇକି ଆମେ ସେଥିରେ
1: ବୃକ୍ଷରୋପଣ
0: କରିପାରିବା। ସେଇଭଳିଆ ଯଦି ଆମେ ଗଛ କଥା କହିଲେ, ଗଛକୁ ଆମେ ଯଦି ଦେଖିବା ଫାର୍ମରର କଣ ରିକ୍ୱାୟାରମେଣ୍ଟ ଅଛି, ଆମର ତ ଗଛ ଅନେକ ଅଛି, ଯେମିତି ଶାଗୁଆନ ହେଲା, ଆକାଶିଆ ହେଲା, ଶିଶୁ ହେଲା, ଗମ୍ଭାର ହେଲା, କିଛି ଫଳ ଗଛ ବି ଆମେ ଲଗାଉଛୁ, ଯେମିତିକି ଆମ୍ବ ହେଲା, ଜାମ୍ବୁ ହେଲା, ପିଜୁଳି ହେଲା, ଏସବୁ ଗଛ ଆମେ ଲଗେଇ ପାରିବା। ତେଣୁ ଗ୍ରାମାଞ୍ଚଳରେ ଚାଷୀର ତାର ରିକ୍ୱାୟାରମେଣ୍ଟ କ'ଣ ଅଛି ସେଇ ଅନୁଯାୟୀ ଆମେ ଗଛ ଲଗେଇବା ଦରକାର। ସେମିତି ଯଦି ଆମେ ସହରାଞ୍ଚଳ ଆଡ଼େ ଦେଖିବା, ପର୍ଟିକୁଲାରଲି ଆମେ ଫୁଲ ଗଛ କଥା, କାହିଁକି ବ୍ୟୁଟିଫିକେସନ କଥା ଆମେ ସହରାଞ୍ଚଳରେ ବେଶୀ ଦେଖନ୍ତି। ତେଣୁ ଟେକମା ହେଲା, କିମ୍ବା ରାଧାଚୂଡ଼ା ହେଲା, କୃଷ୍ଣଚୂଡ଼ା ହେଲା, ଦେବଦାରୁ ହେଲା, ସୁନାରୀ ହେଲା, ଯେତେ ଅର୍ଣ୍ଣାମେଣ୍ଟାଲ ପ୍ଲାଣ୍ଟସ୍ ହେଲା, ଏସବୁ ଆମେ ସହରାଞ୍ଚଳରେ ଲଗାଉଛନ୍ତି। ଯେମିତିକି ପାର୍କରେ ହେଲା, ରୋଡ୍ ସାଇଡ୍ ଏଭିନ୍ୟୁ ପ୍ଲାଣ୍ଟେସନ ହେଲା, ତ ଏସବୁ ଆମେ ସହରାଞ୍ଚଳରେ ଆମେ ତାକୁ ଲଗେଇ ପାରିବା। ସେଇଭଳିଆ ଯଦି ଆମେ ଦେଖିବା ପାହାଡ଼ିଆ ଅଞ୍ଚଳ ଦେଖିବା, ପାହାଡ଼ିଆ ଅଞ୍ଚଳରେ ଆମେ ମୁଖ୍ୟତଃ ଟିମ୍ବର ବା କାଠ ପାଇଁ ଆମେ ସାଧାରଣ ଭାବେ ଗଛ ଲଗେଇଥାଉ। ଆମର ଯଦି ଓଡ଼ିଶାକୁ ଆମେ ଯଦି ଚାରି ଭାଗ କରିଦେବା, ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ କରିଦେବା, ତାହେଲେ ଆମେ ଦକ୍ଷିଣ ପଟେ ଗଲେ ଆମେ ଦେଖିବା ସିଲଭର ଓକ୍ ଦେଖିବା, ଶାଗୁଆନ ବି ଦେଖିବା କିଛି ମାତ୍ରାରେ। ସେଇଭଳିଆ ଯଦି ଆମେ ଯଦି ପୂର୍ବାଞ୍ଚଳ ଆସିଯିବା, ସେପଟେ ଆକାଶିଆ ଦେଖିବା, ଶାଗୁଆନ ଦେଖିବା। ଯଦି ଆମେ ପଶ୍ଚିମାଞ୍ଚଳ ଯିବା, କରଞ୍ଜ ଦେଖିବା, ଅର୍ଜୁନ ଦେଖିବା, ଜାମୁ ଦେଖିବା, ଏସବୁ ବିଭିନ୍ନ ପ୍ରକାର ଆମେ ଗଛ ଦେଖିବା। ଆଉ ଗୋଟେ କଥା କହିବି, ଯଦି ଆମେ ସମୁଦ୍ର କୂଳ ଅଞ୍ଚଳ ଦେଖିବା ବା ଉପକୂଳ ଅଞ୍ଚଳ ଦେଖିବା, ସେଥିରେ ମଧ୍ୟ ଆମେ କୃଷି ବନୀକରଣ କରିଥାଉ। ଇଂଲିଶରେ ସେଲ୍ଟର ବେଲ୍ଟ ବୋଲି ଗୋଟେ ଟର୍ମ ଅଛି, ଆଉ ଗୋଟେ ୱିଣ୍ଡ ବ୍ରେକ୍ ମଧ୍ୟ ଅଛି। ସେଥିରେ ଆମେ ଝାଉଁ ଗଛ ଲଗେଇ ପାରିବା, ଝାଉଁ ବଣ ଆମେ ସୃଷ୍ଟି କରିପାରିବା, କିମ୍ବା ଯୋଉଠି ଲୁଣା ଅଛି ସେଠି ଲୁଣା ଜଙ୍ଗଲ ଆମେ ସୃଷ୍ଟି କରିପାରିବା। ବିଭିନ୍ନ ପ୍ରକାର କୃଷି ବନୀକରଣ ପ୍ରଣାଳୀ ଅଛି, ତେଣୁ ଏହା ବିଭିନ୍ନ ଜାଗା ନେଇକି ଆମେ କୃଷି ବନୀକରଣ ପ୍ରଣାଳୀକୁ ଆମେ ଆଡପ୍ଟ କରିଥାଉ।
1: ଆପଣ ଟିକେ ଆଗରୁ କହୁଥିଲେ ଯେ ଆମେ ଫଳ ଗଛ ଲଗେଇ ପାରିବା, ସେମିତି ଉପକୂଳ ଅଞ୍ଚଳରେ ଆମେ କଣ କାଜୁ ଗଛ ଲଗେଇ ପାରିବା?
0: ନିଶ୍ଚିନ୍ତ ଭାବରେ ମ୍ୟାଡମ୍, ଯଦି ଓଡ଼ିଶା ପରିପ୍ରେକ୍ଷୀରେ କାଜୁ ଗଛ ଯଦି ଆମେ ଦେଖିବା, ଢେଙ୍କାନାଳ ହେଲା, ପୁରୀରେ ମଧ୍ୟ କିଛି ଦେଖିବା, ଯେତେ ଉପକୂଳ ଜିଲ୍ଲା ମଧ୍ୟ ଆମେ କାଜୁ ଗଛ ମଧ୍ୟ ଆମେ ତାକୁ ନେଇପାରିବା।
1: ସାର୍, ଏ ଯୋଉ କୃଷି ବନୀକରଣ ପାଇଁ ମାଟି କେମିତି ହବା ଦରକାର?
0: ଜଣଙ୍କୁ ଯଦି ପଚରାଯାଏ, ପ୍ରଥମେ ମନରେ ଆସିବ ଯେ କୃଷି ବନୀକରଣ ଆମେ କଣ ଯେକୌଣସି ଜାଗାରେ କରିପାରିବା, ତେଣୁ ମୋର ଉତ୍ତର ହବ ହଁ, ଯେ ଆମେ ଯେକୌଣସି ଜାଗାରେ ମଧ୍ୟ ଆମେ କୃଷି ବନୀକରଣ କରିପାରିବା। ଯେକୌଣସି ମାଟିର ପ୍ରକାର ହେଇଥାଉ ସେଥିରେ ଆମେ କୃଷି ବନୀକରଣ କରିପାରିବା।
1: କିନ୍ତୁ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ମାଟିର ଅମ୍ଳତାକୁ ଦେଖି କୋଉ ପ୍ରକାର ବୃକ୍ଷ ଚୟନ କରିକି ଆମେ ଲଗେଇ ପାରିବା ସେଇଟା ବୁଝିବା ପାଇଁ ପଡିବ।
0: ନିଶ୍ଚୟ।
1: ତାହେଲେ ଏଇଠି ଆଉ ଗୋଟେ କଥା କୁହନ୍ତୁ, ଏଇ କୃଷି ବନୀକରଣର ସ୍ୱତନ୍ତ୍ରତା କଣ ରହିଛି?
0: କୃଷି ବନୀକରଣର ସ୍ୱତନ୍ତ୍ରତା ଅନେକ, କିନ୍ତୁ ତା ମଧ୍ୟରୁ ମୁଁ ଯୋଉଗୁଡାଙ୍କ ବହୁତ ଇମ୍ପୋର୍ଟାନ୍ସ ଅଛି ମୁଁ ସେଇଗୁଡାଙ୍କୁ କହିବା ପାଇଁ ଚାହୁଁଛି। ଦେଖନ୍ତୁ, ଆମେ ଏକକ ଚାଷ କରନ୍ତି ଯୋଉଥିରେ ଆମେ ଗୋଟେ ଫସଲ ପାଆନ୍ତି, କିନ୍ତୁ କୃଷି ବନୀକରଣରେ ଆମେ ମଲ୍ଟିପୁଲ ପ୍ରଡକ୍ଟ ପାଇଥାଉ। ଯେମିତିକି ଆମେ ଅନ୍ତ ଫସଲ କଲେ ଅନ୍ତ ଫସଲ ପାଇଲେ, ଜାଳେଣୀ କାଠ ଗଛରୁ ଆମେ ପାଇଲେ, ଏସବୁ ଆମ ଆଖିକୁ ଦେଖାଯାଉଥିବା ଅମଳ। କିନ୍ତୁ ଆମ ଆଖିକୁ ଦେଖାଯାଉଥିବା ଅନେକ ଜିନିଷ ଅଛି, ଯେମିତିକି ଆମେ ଯାହା ବିନା ବଞ୍ଚିପାରୁନୁ, ଅମ୍ଳଜାନ ଗଛ ଆମକୁ ଅମ୍ଳଜାନ ଦେଇଥାଏ। ସେଇଭଳିଆ ମାଇକ୍ରୋ କ୍ଲାଇମେଟ ରେଗୁଲେସନ ବା ଆମ ଟେମ୍ପରେଚର ରେଗୁଲେସନରେ ସହାୟକ ହୋଇଥାଏ, ଯୋଉଟାକି ଆମ ଆଖିକୁ ଦେଖାଯାଏ ନାହିଁ। ଡାଇରେକ୍ଟ ବା ଇନ୍ଡାଇରେକ୍ଟ ଭାବରେ ଆମେ ଦୁଇଟା ଯାକ ଆମେ ପାଇଥାଉ ଆମ କୃଷି ବନୀକରଣରୁ। ଆମର ଏମିତି ଦେଖାଯାଇଛି ଯେ ଆମର ଏକକ ଚାଷ ଅପେକ୍ଷା କୃଷି ବନୀକରଣରେ ଯଦି ଲାଭ କ୍ଷତି ହିସାବ ଦେଖାଯାଏ, ତାହେଲେ ଲାଭ କ୍ଷତି ହିସାବରେ ଏକକ ଚାଷ ତରୁ କୃଷି ବନୀକରଣ ସଦା ସର୍ବଦା ଅଧିକ ଥାଏ।
1: ଆମେ କୃଷି ବନୀକରଣ ଯେତେବେଳେ କରିବା, ଯେମିତି ଅନ୍ୟାନ୍ୟ ଫସଲରେ ଆମେ କରୁଛେ, ଜଳ ପରିଚାଳନା କରୁଛେ, ଖାଦ୍ୟ ସାର ଦଉଛେ ଆଉ ଖତ ସାର ଦଉଛେ, ସେମିତି କଣ ଏଇ ବନୀକରଣରେ ଆମେ କରିପାରିବା?
0: ନିଶ୍ଚୟ ଭାବରେ। ପ୍ରଥମରୁ ଗୋଟେ କଥା କହିଥିଲି ଯେ ଆମକୁ ଫସଲ ଚୟନ କୃଷି ବନୀକରଣ ଗୋଟେ ମୁଖ୍ୟ ଜିନିଷ। ଯେହେତୁ ଗଛ ଲଗା ହଉଛି, ତେଣୁ ମନରେ ଆସୁଥିବ ସମସ୍ତଙ୍କର ଯେ ଛାଇରେ ସେ ଫସଲ ଭଲ ହବ ନା ନାହିଁ, ଇଏ ସମସ୍ତଙ୍କ ମନରେ ପ୍ରଶ୍ନ। ସେଇଥିପାଇଁ ଫସଲ ଚୟନଟା ବହୁତ ଇମ୍ପୋର୍ଟାଣ୍ଟ, ଯେ ଆମେ ଯେକୌଣସି ବୃକ୍ଷ ଲଗେଇଦେଲେ ତା ସହିତ ଯୋଉ ଅନ୍ତ ଫସଲ ହବ, ଅନ୍ତ ଫସଲ ଚୟନଟା ବହୁତ ବହୁତ ଇମ୍ପୋର୍ଟାଣ୍ଟ। କାହିଁକି ଆମକୁ ସବୁବେଳେ ଚୟନ କରିବାକୁ ପଡିବ ଯେ ଛାଇରେ ବଢି ପାରୁଥିବା, କିମ୍ବା ସମୟ ଅନୁସାରେ ଫସଲକୁ ଲଗେଇବା।

0: ଯେହେତୁ କୃଷି ବନୀକରଣରେ ପ୍ରଥମାର୍ଦ୍ଧରେ କଣ ହୁଏ, ଗଛ ଛୋଟ ଥାଏ, ସେଥିପାଇଁ ଯୋଉଗୁଡାଙ୍କ ଲାଇଟ୍ରେ ବଢି ପାରୁଥିବା ଫସଲ, ଯେକୌଣସି ଫସଲ
1: ସୂର୍ଯ୍ୟାଲୋକ
0: ପାଉଥିବ, ସେଗୁଡାଙ୍କ ହେଇପାରିବ। ଯେହେତୁ ଗଛ ଧୀରେ ଧୀରେ ବଡ ହେଇଯିବ, ଯେତେବେଳେ ସେଇ ସମୟରେ ଛାଇ ବଢିବ, ତେଣୁ ଛାଇ ବଢିବା ଯୋଗୁଁ ତାକୁ ଆମେ କଣ କରିବା, ଯୋଉ ଅନ୍ତ ଫସଲ କରିବା ସେସବୁ, ଯେମିତିକି ସେଡ୍ ଲଭିଙ୍ଗ ଇନ୍ ଦ ସେନ୍ସ ପାର୍ସିଆଲ ସେଡ୍ ଲଭିଙ୍ଗ, ବା କମ ଖରା କମ ଛାଇରେ ଯୋଉ ଫସଲ ହେଇପାରୁଥିବ ସେଇଗୁଡାଙ୍କୁ ନେବା ଦରକାର।
1: ସାର୍, ଆପଣ ଯୋଉ କହିଲେ ଅନ୍ତ ଫସଲ କଥା, ଆମେ ଯୋଉ କୃଷି ବନୀକରଣରେ ଯୋଉ ଅନ୍ତ ଫସଲ ଯୋଉ କରିବା, କୋଉ ପ୍ରକାର ଅନ୍ତ ଫସଲ କରିବା ଯାହାଦ୍ୱାରା କି ଚାଷୀ ଭାଇମାନେ ଲାଭବାନ ହେବେ?
0: ଯେହେତୁ କୃଷି ବନୀକରଣ କଥା କହୁଛନ୍ତି, ତେଣୁ ଆମେ ପ୍ରଥମାର୍ଦ୍ଧରେ ସେହି ସମୟରେ ଆମେ ଯେକୌଣସି ଫସଲ, ପନିପରିବା ହଉ, ମୁଗ, ବିରି, ଯେକୌଣସି ଫସଲ ନେଇକି ଆମେ ଚାଷ କରିପାରିବା। ଯେତେବେଳେ ଗଛ 5-6 ବର୍ଷ ପରେ ବଡ଼ ହେଇଯିବ, ସେହି ସମୟରେ ଆମକୁ ଅଧା ଖରା ଅଧା ଛାଇ ଯୋଉ ଫସଲ ଯୋଉଥିରା ବେଶୀ ଭଲ ହଉଥିବ, ଯେମିତିକି ଆମର ଅଦା ହେଲା, ହଳଦୀ ହେଲା, ଆମର ସପୁରୀ ହେଲା, ପାଳୁଅ ହେଲା, ଏସବୁ ଆମେ ଚାଷ କରିପାରିବା। ଆମ ସମୟ ଅନୁସାରେ ଆମେ ଅନ୍ତ ଫସଲକୁ ଚୟନ କରିବା।
1: ଆପଣ ଯୋଉ କହିଲେ ଯେ ଅଦା, ହଳଦୀ କି ପାଳୁଅ ଫସଲ ସହିତ ଆମେ କୃଷି ବନୀକରଣ କରିପାରିବା, ତା ମାନେ ଏ ଫସଲ କରିବା ତା ସହିତ କୃଷି ବନୀକରଣ କରିବା, ତାହେଲେ ଆମେ କୋଉ କୋଉ ପ୍ରକାର ବୃକ୍ଷ ନେଇପାରିବା?
0: ଆମେ ଜାଗା ଦେଖିକି ନେବା, ଆଉ ଗୋଟେ ହଉଛି ଫାର୍ମର ର ପସନ୍ଦ କଣ ଅଛି, ବା ଫାର୍ମର୍ସଙ୍କର ଉଦ୍ଦେଶ୍ୟ କଣ ଅଛି। ଯଦି ଫାର୍ମର୍ସ ଚାହୁଁଥିବେ ମତେ ଫଳ ଦରକାର, ତାହେଲେ ଆମେ ଆମ୍ବ ଗଛ ନେବା। ଯଦି ଫାର୍ମର୍ ଚାହୁଁଥିବେ ଆମକୁ ଟିମ୍ବର ଦରକାର, ତାହେଲେ ଟିମ୍ବର ଜାତୀୟ ଗଛ, ଯେମିତିକି ଆମ ଶାଗୁଆନ ହେଲା, ଆକାଶିଆ ହେଲା, କିମ୍ବା ଫାର୍ମର ଯଦି ଚାହୁଁଥିବ ମୋର ଅଏଲ୍ ସିଡ୍ ଦରକାର, ତାହେଲେ ଆମେ ପାମ୍ ନେବା, ଜାଟ୍ରୋଫା ନେଇପାରିବା। ଫାର୍ମର ର ଚଏସ୍ କୁ ନେଇକି ଆଉ ଜାଗାକୁ ନେଇକି ଆମେ ଗଛ ଚୟନ କରିବା ଦରକାର।
1: ସାର୍, ଯୋଉ କୃଷି ବନୀକରଣ ଆମେ କଣ ପୋଖରୀ ହୁଡ଼ାରେ ବି କରିପାରିବା? ଯୋଉମାନେ ମାଛ ଚାଷ କରୁଛନ୍ତି ଆମର ଚାଷୀ ଭାଇ ମାନେ, ସେମାନେ ଚାହିଁବେ ଯଦି ପୋଖରୀର ଚାରିକଡ଼ରେ କୃଷି ବନୀକରଣ କରିପାରିବା?
0: ନିଶ୍ଚିନ୍ତ, ଗଛ ସହିତ ଆମେ ପଶୁ ସମ୍ପଦକୁ ସମନ୍ୱିତ ଭାବରେ ଚାଷ କରିବା, ତେଣୁ ପଶୁ ସମ୍ପଦ ମାନେ ମାଛ କଥା ଆମେ ଯେମିତି କଥା ହଉଛନ୍ତି, ତେଣୁ ପୋଖରୀ ହୁଡ଼ାରେ ଆମେ କିଛି ବୃକ୍ଷ ବି ଲଗେଇ ପାରିବା, ଯେମିତି ଆମର କଦଳୀ ହେଲା, ଅମୃତଭଣ୍ଡା ହେଲା, ପିଜୁଳି ହେଲା, କରଞ୍ଜ ହେଲା, ଏସବୁ ଗଛକୁ ଆମେ କଣ କରିବା, ପୋଖରୀ ହୁଡ଼ାରେ ମଧ୍ୟ ଲଗେଇ ପାରିବା।
1: ଗଛରୁ ପତ୍ର ଝଡିକିରି ପୋଖରୀ ପାଣିରେ ଯେତେବେଳେ ପଡିବ, ପାଣି ତ ଖରାପ ହବ, ମାଛ ମାନଙ୍କର କ୍ଷତି କିଛି ହବନି।
0: ସେଇଥିପାଇଁ ମାଛ ବି ଯେତେବେଳେ ପୋଖରୀ ଛାଡିବା, ଆମକୁ ଦେଖିବାକୁ ପଡିବ ଯେ ମାଛ କୋଉ କୋଉ ସବୁ ଗଛର ପତ୍ରକୁ ମଧ୍ୟ ଖାଇଥାନ୍ତି। କି ଅମୃତଭଣ୍ଡା ପତ୍ର ହେଲା, ପିଜୁଳି ପତ୍ର ହେଲା, ସେ ଯଦି ପଡିଲା ପାଣିରେ କିଛି ଦିନ ଗଲା ପରେ ତାକୁ ମାଛ ମଧ୍ୟ ଖାଇଦେଇଥାନ୍ତି। ତେଣୁ ଆମକୁ ମାଛ ଚୟନ କରିବା ବି ଠିକ ହେବା ଦରକାର, ତା ସହିତ ବୃକ୍ଷ ଚୟନ ବି ଆମକୁ ଠିକ ହେବା ଦରକାର।
1: ଚାଷୀ ଭାଇକୁ ପ୍ରଥମେ ମାଟି ସହିତ ତାର ବୃକ୍ଷ ଚୟନ କରିବା ବା ଫସଲ ଚୟନ କରିବା ନିହାତି ଜରୁରୀ। ସାର୍, ଆଜି ଯୋଉ ଆମର ଆଲୋଚନା ରହିଛି କୃଷି ବନୀକରଣ ମାଟିର ଉର୍ବରତା ବୃଦ୍ଧିର ମାଧ୍ୟମ, ତାହେଲେ ଯୋଉ ମାଟିର ଉର୍ବରତା ବୃଦ୍ଧିରେ ଏହା କିପରି ସହାୟକ ହୋଇଥାଏ?
0: ଯଦି ଆମେ ମାଟିର ଉର୍ବରତା କହିବା, ବିଭିନ୍ନ ମାଧ୍ୟମ ଅଛି, ତା ଭିତରୁ କୃଷି ବନୀକରଣ ଏକ। ଆମେ ପ୍ରଥମେ ମାଟି କଥା ଚିନ୍ତା କରିବା ଯେ ମାଟି ଗୋଟେ ଜୀବନ୍ତ ପ୍ରାକୃତିକ ସମ୍ପଦ, ସେଥିରେ ଅନେକ ଜୀବନ ଅଛି, ସେଥିରେ ଆମର ବିଭିନ୍ନ ପ୍ରକାର ଖାଦ୍ୟ ସାର ରହୁଛି, ତାର ଜଳ ଧାରଣ କରିବା କ୍ଷମତା ରହୁଛି, ଯାହାକି ଉଦ୍ଭିଦ ବୃଦ୍ଧି ବା ଫସଲ ବୃଦ୍ଧିରେ ସହାୟକ ହୋଇଥାଏ। ତେଣୁ ମାଟିର ଉର୍ବରତାକୁ ବୃଦ୍ଧି କରିବା ପାଇଁ କୃଷି ବନୀକରଣ ବହୁଳ ଭାବରେ ସହାୟକ ହୋଇଥାଏ। ତାର ଉଦାହରଣ ମୁଁ ଦଉଛି ଯେ ଗଛ ଲଗେଇବା ଦ୍ଵାରା ମାଟିରେ ଯବକ୍ଷାରଜାନ ବୃଦ୍ଧି ହୋଇଥାଏ। କେମିତି? ଯେ ଆମର କିଛି ବୃକ୍ଷ ଅଛନ୍ତି, ଯେମିତି ଗ୍ଲାରିସିଡ଼ିଆ ହେଲା, କରଞ୍ଜ ହେଲା, କିଛି ଆକାଶିଆ ଗଛ ହେଲା, ସେ କଣ କରନ୍ତି, ତା ଚେରରେ ନୁଡୁଲ୍ସ ଅଛି। ସେ କଣ କରିବେ, ବାୟୁମଣ୍ଡଳରୁ ସେ ଯୋଉ ଆମର ଯବକ୍ଷାରଜାନ ଅଛି, ତାକୁ ତାର ନୁଡୁଲ୍ସ ମାଧ୍ୟମରେ ତାକୁ କଣ କରିବେ, ତାକୁ କନଭର୍ଟ କରିକି ତାକୁ ମାଟିରେ ମିଶେଇଥାନ୍ତି, ତେଣୁ ଯୋଉଦ୍ୱାରା କି ମାଟିରେ ଯବକ୍ଷାରଜାନ ବଢିଥାଏ। ତେଣୁ ଇଏ ମଧ୍ୟ ଗୋଟେ ପ୍ରକାର। ଦ୍ୱିତୀୟ କଥା ହଉଛି ଯେ ଗଛର ପତ୍ର, ଗଛର ଫୁଲ, ଗଛର ଫଳ, ଗଛର ମାନେ ଅଗଭାଗ, ସେ କଣ କରେ, ମାଟିରେ ପଡେ। ମାଟିରେ ପଡିବା ଦ୍ଵାରା ମାଟିରେ ଅଙ୍ଗାରକ ବୃଦ୍ଧି ହେଇଥାଏ। ଆଉ ଗଛର ଗୋଟେ ଗୁଣ ଅଛି, ସେ ମାଟିର ଭିତରୁ ମାନେ ମାଟି ତଳୁ ସେ କଣ କରିଥାଏ, ଖାଦ୍ୟ ସାର ଆଣିଥାଏ, ତା ନିଜ ପାଇଁ ସିଏ ଲଗେଇଥାଏ, ଗଛର ପତ୍ର ଫୁଲ ଫଳ ହେଇଥାଏ, ପୁଣି ସିଏ କଣ ହୁଏ, ସେ ଗଛର ଫଳ ଫୁଲ ପତ୍ର ସେ ମାଟି ଉପରେ ପଡିଥାଏ, ଯୋଉଟାକି ମାଟିରେ ତାର ଅଙ୍ଗାରକ ବଢିଥାଏ, ଯବକ୍ଷାରଜାନ ବଢିଥାଏ। ଇଏ ଗୋଟେ ସାଇକ୍ଲିକ ପ୍ରୋସେସ, ଯେ ସେ ମାଟି ତଳୁ ଆଣିଲା ଖାଦ୍ୟ ସାର, ନିଜେ ବଞ୍ଚିଲା, ପୁଣି ମାଟିକୁ ମଧ୍ୟ ଖାଦ୍ୟ ସାର ଯୋଗେଇଲା। ତେଣୁ କୃଷି ବନୀକରଣ ନିଶ୍ଚିନ୍ତ ଭାବେ ମାଟିର ଉର୍ବରତା ବଢିବାରେ ସହାୟକ ହୋଇଥାଏ।
1: ଆଉ କୃଷି ବନୀକରଣ କୋଉଥିପାଇଁ ସହାୟକ ହୋଇଥାଏ?
0: କୃଷି ବନୀକରଣ ଅନେକ ଦିଗ ଅଛି ତାର। ବର୍ତ୍ତମାନ ର ବର୍ନିଂ ଇସ୍ୟୁ ହଉଛି ଜଳବାୟୁ ପରିବର୍ତ୍ତନ। ଆମେ ସମସ୍ତେ ଜାଣିଛନ୍ତି ଆମ ଜନସଂଖ୍ୟା ବୃଦ୍ଧି ହଉଛି, ଇଏ ସତ୍ୟ। ଜମି ଧୀରେ ଧୀରେ କମି କମି ଯାଉଛି, ଇଏ ମଧ୍ୟ ସତ୍ୟ।
1: ପରିବେଶ ସାର ପ୍ରଦୂଷଣ ହଉଛି ବର୍ତ୍ତମାନ,
0: ଇଏ ବି ସତ୍ୟ। ତେଣୁ ୟାକୁ ଆଖି ଆଗରେ ରଖି ପରିବେଶ ସନ୍ତୁଳିତ କରିବା ଦରକାର। ସରକାରଙ୍କର ଗୋଟେ ନିୟମ

0: କମ୍ ଅଛି ଯେ ଆମେ 33% ଯୋଉ ଜଙ୍ଗଲକୁ ରଖିବା ଦରକାର। ତେଣୁ ଆଉ ଜଙ୍ଗଲ ରଖି ହେଉ ନାହିଁ, ତେଣୁ ତାକୁ କଣ କରାଯିବ, ଜଙ୍ଗଲ ବାହାରେ ଜଙ୍ଗଲ ସୃଷ୍ଟି କରିବା। ଜଙ୍ଗଲ ବାହାରେ ଜଙ୍ଗଲ ସୃଷ୍ଟି କେମିତି କରିବା, ଯେ ଏଇ କୃଷି ବନୀକରଣ ମାଧ୍ୟମରେ ବା ସହରାଞ୍ଚଳରେ ଅର୍ବାନ ଫରେଷ୍ଟ୍ରି ମାଧ୍ୟମରେ ବା ରୋଡ୍ ସାଇଡ୍ରେ ଆମେ ବୃକ୍ଷରୋପଣ କରି ଆମେ ଜଙ୍ଗଲ ସୃଷ୍ଟି କରିକି ଆମର ପରିବେଶକୁ ଆମେ ସନ୍ତୁଳିତ ରଖିପାରିବା।
1: ସାର୍, ଖାଲି କୃଷି ବନୀକରଣ ତ କରିଦେଲେ ହବନି, ତାର ଜଳ ପରିଚାଳନା, ତାର ଖାଦ୍ୟସାର ପରିଚାଳନା, ଆଉ ସେଥିରେ ରୋଗ ପୋକ ହେଲା କି ନାହିଁ ତାକୁ କେମିତି ପରିଚାଳନା କରିବା, ସେ ସମ୍ପର୍କରେ କିଛି କୁହନ୍ତୁ।
0: ଅତି ସୁନ୍ଦର ପ୍ରଶ୍ନ। ସେଥିରେ ଆମେ ଗୋଟେ କଥା ଚିନ୍ତା କରିବା ଯେ ଆମେ ଯେମିତି ଖାଦ୍ୟସାର କଥା କହୁଛନ୍ତି, ଯଦି ଆମେ ଏକକ ଫସଲ ଦେଖିବା ବା ସୋଲ କ୍ରପିଂ ଯଦି ଗୋଟେ ଫସଲ ହଉଛି, ସେଥିରେ ଯେତିକି ଖାଦ୍ୟସାର ଦରକାର ହଉଛି, ଯଦି ଆମେ କୃଷି ବନୀକରଣ କରିବା ତା ଦେହରେ 10-15% ଖାଦ୍ୟସାର କମ୍ ଦେବାକୁ ହୋଇଥାଏ। 10-15% ଏଇଥିପାଇଁ ଖାଦ୍ୟସାର କମ୍ ଦେବାକୁ ହୋଇଥାଏ, କାହିଁକି ଗଛର ପତ୍ର ମଧ୍ୟ ସେଇ ମାଟିରେ ପଡ଼ିଥାଏ, ଗଛର ଫୁଲ ମଧ୍ୟ ସେଇ ମାଟିରେ ପଡ଼ିଥାଏ, ଯଦ୍ୱାରା କି ମାଟିର ଉର୍ବରତା ବୃଦ୍ଧି ହୋଇଥାଏ। ତେଣୁ କୃଷି ବନୀକରଣରେ ସଦାସର୍ବଦା ସାରର ବ୍ୟବହାର କମ୍ ହେଇଥାଏ, ମାନେ ଜୈବିକ ସାର ଆମକୁ ଗଛ ଦେଲା, ଆଉ ଯଦି ଆମେ ଯୋଉ ଆପ୍ଲାଏ କରୁଛନ୍ତି, ସପୋଜ୍ ଆମେ ରାସାୟନିକ ସାର କଥା କହୁଛନ୍ତି, ଯୋଉ ଆମେ ଇଣ୍ଟିଗ୍ରେଟେଡ୍ ଫର୍ଟିଲାଇଜର ମ୍ୟାନେଜମେଣ୍ଟ କଥା କହୁଛନ୍ତି ବା ସମନ୍ୱିତ ସାର ପରିଚାଳନା,
1: ରାସାୟନିକ ସହିତ ଜୈବିକ ସାର ଦେଇପାରିବା,
0: ତେଣୁ ଗଛ ଆମକୁ ଜୈବିକ ସାର ଦେଇଦେଉଛି, ଯେ ରାସାୟନିକ ସାର ସବୁବେଳେ 15% କମ୍ କରିକି ଦେବାକୁ ପଡିବ କୃଷି ବନୀକରଣ, ଯଦ୍ୱାରା କି ଆମର ଖର୍ଚ୍ଚ ମଧ୍ୟ କମ୍ ହବ। କୃଷି ବନୀକରଣ କଲାବେଳେ ସବୁବେଳେ ଚିନ୍ତା କରିବାକୁ ପଡିବ, ବୃକ୍ଷ ଲଗେଇବା ଆମେ ସବୁବେଳେ ପୂର୍ବରୁ ପଶ୍ଚିମକୁ ଲଗେଇବା, କାହିଁକି ଦିଗ ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ, କାହିଁକି ସୂର୍ଯ୍ୟ ସବୁବେଳେ ପୂର୍ବ ଦିଗରୁ ମାନେ ଉଦୟ ହୁଅନ୍ତି, ପଶ୍ଚିମରେ ଅସ୍ତ ହୁଅନ୍ତି, ତେଣୁ ସୂର୍ଯ୍ୟ କିରଣ କେମିତି ଆମ ଫସଲରେ ପଡିବ ତାକୁ ମଧ୍ୟ ଆମକୁ ଧ୍ୟାନ ଦେବାକୁ ପଡିବ। ଯଦି ମୁଗ ବିରି କଥା କହିବା, ତାହେଲେ ସେଇ ଯୋଉ ଜାଗାରେ ମୁଗ ବିରି କରୁଛନ୍ତି ଆମେ କିମ୍ବା ଧାନ ଫସଲ କରୁଛନ୍ତି, ସେଥିରେ ଆମେ ଖାଲି ଜମିର ହୁଡ଼ାରେ ଆମେ ବୃକ୍ଷରୋପଣ କରିପାରିବା।
1: ସାର୍, ବିରି ମୁଗ ଫସଲ ଆଉ କୃଷି ବନୀକରଣ ପାଇଁ ଆମେ କଣ ଏକ ପ୍ରକାର ଖାଦ୍ୟସାର ପରିଚାଳନା କରିବା?
0: ସାଧାରଣତଃ ଆମେ ଆମ ଅଞ୍ଚଳରେ ବୃକ୍ଷ ଯଦି ଲଗାଉଛନ୍ତି ଆମେ କେହି ସାର ପ୍ରୟୋଗ କରୁ ନାହାନ୍ତି, କିନ୍ତୁ ଆମେ ସଦାସର୍ବଦା କହିଥାଉ ଯେ ମାଟିର ପରୀକ୍ଷା କରନ୍ତୁ ଏବଂ ସାର ପରିଚାଳନା କରନ୍ତୁ। ଏହା ଅନେକ କ୍ଷେତ୍ରରେ ହେଇପାରି ନଥାଏ, ଯେ ଅନେକ ଚାଷୀ କେବେ କେବେ ତାକୁ ଠିକ ଭାବରେ ପରିଚାଳନା କରିପାରି ନଥାନ୍ତି, କିନ୍ତୁ କୃଷି ବନୀକରଣ ହେବା ଦ୍ୱାରା କଣ ହୁଏ, ଯେ ଅନ୍ତ ଫସଲ ପାଇଁ ଯୋଉ ସାର ପରିଚାଳନା କରୁ ସେ ସାର କିଛି କଣ ହୁଏ, ସେ ଲିଚ୍ ହେଇକି ମାଟି ତଳକୁ ପଳେଇ ଯାଇଥାଏ, ତ ସେ ଯୋଉ ଲିଚ୍ ହେଇକି ମାଟି ତଳକୁ ପଡିଲା ତାକୁ କଣ କରିବ, ଗଛ ନେଇଯାଇଥାଏ, ତେଣୁ ଏହାଦ୍ୱାରା ଅନ୍ତ ଫସଲ ବି ଲାଭ ହଉଛି ଆଉ ଗଛ ମଧ୍ୟ ଲାଭ ହୋଇଥାଏ, ଆଉ ଦୁଇ ଜଣ ଯାକର ବୃଦ୍ଧି ମଧ୍ୟ ସଠିକ ଭାବରେ ହେଇଥାଏ,
1: ଫଳରେ ଆଉ ଚାଷୀ ଭାଇ ବି କୌଣସି ଅସୁବିଧାର ସମ୍ମୁଖୀନ ହୋଇଥାଏ, ଆଉ ସେ ଲାଭବାନ
0: ମଧ୍ୟ ହୋଇଥାଏ।
1: ଶେଷରେ ଆମ ଶ୍ରୋତା ବନ୍ଧୁ ମାନଙ୍କୁ କୁହନ୍ତୁ, ଏଇ ଯୋଉ କୃଷି ବନୀକରଣ ମାଟିର ଉର୍ବରତା ବୃଦ୍ଧିର ମାଧ୍ୟମ, ଯାହାକି ଶୁଣିଲେ ସେମାନେ ଆହୁରି ଉତ୍ସାହିତ ହେବେ କୃଷି ବନୀକରଣ କରିବା ପାଇଁ, ତାଙ୍କୁ ଆପଣ କଣ ଉପଦେଶ ଦେବେ ବା କଣ କହିବେ?
0: ଦେଖନ୍ତୁ, ମୁଁ ଚାଷୀ ଭାଇମାନଙ୍କୁ ଆହ୍ୱାନ ଦଉଛି, କୃଷି ବନୀକରଣ କହିଲେ ଖାଲି ଯେ ଆମେ ଚାଷ ସହିତ ବନୀକରଣ କରିବା, ଯୋଉଟା ଫସଲ ଅଛି ସେଇଟା ବୃକ୍ଷ ଲଗେଇବା, ସେମିତି ନୁହଁ, ପରିବେଶକୁ ମଧ୍ୟ ଆଖି ଆଗରେ ଦେଖିବାକୁ ପଡିବ, ଆମର ଆଗାମୀ ପିଢ଼ିକୁ ମଧ୍ୟ ଦେଖିବାକୁ ପଡିବ, ପରିବେଶକୁ ମଧ୍ୟ ସନ୍ତୁଳନ କରି ରଖିବା ପାଇଁ ବୃକ୍ଷ ହିଁ ଏକମାତ୍ର ମାଧ୍ୟମ, ବୃକ୍ଷର ଆଉ କୌଣସି ବିକଳ୍ପ ନାହିଁ। ତେଣୁ ଚାଷୀ ଭାଇମାନଙ୍କୁ ଆହ୍ୱାନ କରୁଛି ଯେ ସମସ୍ତେ ନିଜ ଜମି ହୁଡ଼ାରେ ହେଉ, ନିଜ ଘର ବାରିରେ ହେଉ, କିମ୍ବା ଖୋଲା ଜାଗାରେ ହେଉ, ଯେକୌଣସି ଅକେଜନରେ କିମ୍ବା କୌଣସି ପର୍ବପର୍ବାଣୀରେ ଆମେ ସମସ୍ତେ ବୃକ୍ଷ ଲଗେଇବା, ପରିବେଶକୁ ସନ୍ତୁଳିତ କରିବା, ମାଟିର ଉର୍ବରତା ବଢ଼େଇବା ଏବଂ ଆମର ଆଗାମୀ ପିଢ଼ିକୁ ଆମେ ସୁରକ୍ଷିତ ରଖିବା।
1: ଯାଉ ଡକ୍ଟର ମାନସ ରଞ୍ଜନ ନାୟକ, ଆପଣ ଆମର କିଷାନ ବାଣୀ କାର୍ଯ୍ୟକ୍ରମକୁ ଆସିଲେ, ଆଜି ଯାହା ଆମର ଆଲୋଚନାର ବିଷୟ ଥିଲା କୃଷି ବନୀକରଣ ମାଟିର ଉର୍ବରତା ବୃଦ୍ଧିର ମାଧ୍ୟମ, ସେ ସମ୍ପର୍କରେ ଆମର ଚାଷୀ ଭାଇମାନଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଲେ, ସେଥିପାଇଁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ତଥା ଆମ ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ପାରପା ମହାଶୟ କେତେ ଭଲ ଭଲ କଥା କହିଲେ, ମୁଁ ତ ହେଇ ଟିପା ଖାତାରେ ଟିପିକି ରଖିଛି। ଆଉ ଯଦି ଆମେ ଟିପା ଖାତା ରଖିଥିବା ପାଖରେ ଚାଷ କାର୍ଯ୍ୟରେ ଲଗେଇବା, ବନୀକରଣ କାର୍ଯ୍ୟରେ ଲଗେଇବା, ଆମେ ଆଗେଇ ଚାଲିବା। ହେଲେ ପାର ଅପା, ମୋର ଯୋଉ ଚାଷବାସ କରୁଛି ଅମଳ ହଉଛି, ତାକୁ ପୁଣି ବିକ୍ରିବଟା କରିବେ ନା ନାହିଁ? ମ
1: ବଜାର ଦର ଆମେ ଯଦି ନ ଜାଣିବା, ବିକ୍ରିବଟା କେମିତି କରିବା? ତାହେଲେ ବଜାର ଦର ଶୁଣିବା।
2: ହଁ ହଁ,
3: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବାର ଦର ହେଉଛି ବିଲାତି ବାଇଗଣ କିଲୋ ପ୍ରତି 32-40 ଟଙ୍କା, ଭେଣ୍ଡି 33-39 ଟଙ୍କା, ଫୁଲକୋବି 36-45 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 25-35 ଟଙ୍କା, ବିନ୍ସ କିଲୋ ପ୍ରତି 63-80 ଟଙ୍କା, କଲରା କିଲୋ ପ୍ରତି 40-60 ଟଙ୍କା ଏବଂ ପିଆଜ 62-23

0: ଟଙ୍କା ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶି ହେବାର ସମ୍ଭାବନା ରହିଛି।
1: ହଉ ଜେମା ପାଇପର ଉଠିବା
2: ଉଠିବା
1: ଦେଖୁଛ କେମିତି ବେଳେବେଳେ ଖରା ହଉଛି ବେଳେବେଳେ ଦୂର ଦୂର କରି ଗାଳି ଦଉଛି।
2: ଓହୋ ତା ମାନେ ତମେ ପାଣିପାଗ କଥା କହୁଛ ତ ସେଇଟା ନିହାତି ଜରୁରୀ ଶୁଣିବା ନା। ଆଉ
1: ହଉ ହଉ
3: ଭାରତୀୟ ପାଣିପାଗ ଗବେଷଣା କେନ୍ଦ୍ର ସୂଚନା ଅନୁଯାୟୀ ଆଜି ଓଡ଼ିଶାର କୌଣସି ଜିଲ୍ଲାରେ ସକ୍ରିୟ ପାଣିପାଗ ସତର୍କତା ଜାରି ହୋଇନାହିଁ। ଅଧିକାଂଶ ଜିଲ୍ଲାରେ ବର୍ଷା ଋତୁ ପରବର୍ତ୍ତୀ ପାଣିପାଗ ସ୍ଥିର ରହିବାର ସମ୍ଭାବନା ରହିଛି।
4: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଭାରତ ସରକାର।

କାର୍ଯ୍ୟକ୍ରମରେ ଲେଖୁରେ ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଗୀତଟି ନେଇଛୁ ମେହବୁବ କି ମେହେନ୍ଦି ଚଳଚ୍ଚିତ୍ରରୁ। କଣ୍ଠ ଦେଇଛନ୍ତି କିଶୋର କୁମାର।

ମିରାକମ୍ ଅନ୍ ଚଳଚ୍ଚିତ୍ରରେ କଣ୍ଠ ଦେଇଥିଲେ ଅନୁରାଧା ପଡ଼ୱାଲ ଏବଂ ୟାସୁ ଦାସ। ପରବର୍ତ୍ତୀ ଗୀତଟି ମାୟା ଚଳଚ୍ଚିତ୍ରର କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର।

ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ବିଜ୍ଞାନ ବାର୍ତ୍ତା।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆମର ଆଜିର ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମକୁ। ଶ୍ରୋତା ବନ୍ଧୁ, ଦିନ ଥିଲା ଶରୀରରେ ରକ୍ତର ଅଭାବ ଯୋଗୁଁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ବିଶେଷ କରି ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଏହି ରକ୍ତ କ୍ଷରଣ ଜନିତ ଅସୁବିଧାରେ ବହୁତ ସୈନିକଙ୍କର ଦେହାନ୍ତ ହୋଇଥିଲା। କିନ୍ତୁ ଶ୍ରୋତା ବନ୍ଧୁ, ଚିକିତ୍ସା ବିଜ୍ଞାନରେ ଏଭଳି ଏକ ଯୁଗାନ୍ତକାରୀ ଆବିଷ୍କାର ହେଲା ଯାହା ମାନବକୁ ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ ଏକ ନୂତନ ସଞ୍ଜୀବନୀ ପ୍ରଦାନ କଲା। ତାହା ହେଉଛି ମଣିଷମାନଙ୍କର ରକ୍ତ ଗ୍ରୁପ୍ର ଆବିଷ୍କାର। ଶ୍ରୋତା ବନ୍ଧୁ, ଆଜି ଆମେ ଆମ ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମରେ ସେହି ମହାନ ମନୀଷୀ କାର୍ଲ ଲେଣ୍ଡଷ୍ଟେନ୍ଙ୍କ ସମ୍ପର୍କରେ ଜାଣିବା, ଯିଏକି ରକ୍ତ ଗ୍ରୁପ୍ର ଆବିଷ୍କାରକ ଥିଲେ। ଶ୍ରୋତାବନ୍ଧୁ, ଚିକିତ୍ସା ବିଜ୍ଞାନ ଇତିହାସରେ ଯେଉଁ କେତେଜଣ ମହାନ ବୈଜ୍ଞାନିକ ମାନବ ଜାତିକୁ ମୃତ୍ୟୁମୁଖରୁ ବଞ୍ଚାଇବା ପାଇଁ ଅତୁଲ୍ୟ ଅବଦାନ ଦେଇଛନ୍ତି, ସେମାନଙ୍କ ମଧ୍ୟରେ ୟୁରୋପ ମହାଦେଶର ଦେଶ ଅଷ୍ଟ୍ରିଆର ବିଶିଷ୍ଟ ଜୀବବିଜ୍ଞାନୀ ତଥା ଚିକିତ୍ସକ ଡାକ୍ତର କାର୍ଲ ଲେଣ୍ଡଷ୍ଟେନର୍ ଅନ୍ୟତମ। 1868 ମସିହା ଜୁନ୍ ମାସ 14 ତାରିଖରେ ଜନ୍ମଗ୍ରହଣ କରିଥିବା ଏହି ମହାନ ମନୀଷୀ 1901 ମସିହାରେ ମାନବ ଶରୀରରେ ରକ୍ତ ସମୂହ ବା ବ୍ଲଡ୍ ଗ୍ରୁପ୍କୁ ଆବିଷ୍କାର କରିଥିଲେ। ତାଙ୍କର ଏହି ଯୁଗାନ୍ତକାରୀ ଆବିଷ୍କାର ଯୋଗୁଁ ହିଁ ଜଣେ ମଣିଷ ଶରୀରରୁ ଅନ୍ୟ ଜଣଙ୍କୁ ନିରାପଦରେ ରକ୍ତଦାନ କରିବା ସମ୍ଭବ ହୋଇପାରିଲା, ଯାହାକୁ ଆମେ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ବୋଲି କହିଥାଉ। ଏହି ବିରଳ ସଫଳତା ପାଇଁ 1930 ମସିହାରେ ତାଙ୍କୁ ଚିକିତ୍ସା ବିଜ୍ଞାନର ସର୍ବୋଚ୍ଚ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଏ।

ଶ୍ରୋତା ବନ୍ଧୁ କେବଳ ବ୍ଲଡ୍ ଗ୍ରୁପ୍ ନୁହେଁ, ବରଂ ପୋଲିଓ ଜୀବାଣୁର ଆବିଷ୍କାରକ ଏବଂ ରକ୍ତର ଆର୍ଏଚ୍ ଫ୍ୟାକ୍ଟର ଚିହ୍ନଟ କରିବାରେ ମଧ୍ୟ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ମାନବ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଏହି ମହାନ ବୈଜ୍ଞାନିକଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ଜନ୍ମଦିନ ଜୁନ୍ ମାସ 14 ତାରିଖକୁ ସାରା ବିଶ୍ୱରେ ବିଶ୍ୱ ରକ୍ତଦାତା ଦିବସ ଭାବରେ ପାଳନ କରାଯାଇଥାଏ। ଲକ୍ଷ ଲକ୍ଷ ମୁମୂର୍ଷୁଙ୍କୁ ନୂତନ ଜୀବନ ଦେଇଥିବା ଡାକ୍ତର ଲାଣ୍ଡଷ୍ଟେନର ଆଜି ବି ପ୍ରତିଟି ରକ୍ତଦାତାଙ୍କ ପାଇଁ ପ୍ରେରଣାର ଉତ୍ସ। ଶ୍ରୋତାବନ୍ଧୁ, ବିଜ୍ଞାନ ଆଜି ପ୍ରଗତିର ଚରମ ସୀମାରେ ପହଞ୍ଚିଛି। ମଣିଷ କୃତ୍ରିମ ଉପଗ୍ରହଠାରୁ ଆରମ୍ଭ କରି କମ୍ପ୍ୟୁଟର ପର୍ଯ୍ୟନ୍ତ ସବୁକିଛି ନିଜ ହାତରେ ଗଢ଼ିପାରୁଛି। ହେଲେ ଏ ପର୍ଯ୍ୟନ୍ତ କୌଣସି ବିଜ୍ଞାନଗାରରେ ବୁନ୍ଦାଏ ହେଲେ ବି କୃତ୍ରିମ ରକ୍ତ ତିଆରି କରାଯାଇପାରିନାହିଁ। ରକ୍ତର ବିକଳ୍ପ କେବଳ ରକ୍ତ ହିଁ ଅଟେ। ଜଣେ ମୁମୂର୍ଷୁ ରୋଗୀର ଜୀବନ ବଞ୍ଚାଇବା ପାଇଁ ଅନ୍ୟ ଜଣେ ମଣିଷର ରକ୍ତ ହିଁ ଏକମାତ୍ର ସାହାଭରସା ସାଜିଥାଏ। ତେଣୁ ରକ୍ତଦାନକୁ ସଂସାରର ସବୁଠାରୁ ବଡ଼ ଓ ମହତ୍ତ୍ୱପୂର୍ଣ୍ଣ ଦାନ ବା ମହାଦାନ ସହିତ ତୁଳନା କରାଯାଇଥାଏ। ଏହି ମହତ୍ ପ୍ରୟାସକୁ ସାରା ବିଶ୍ୱରେ ପ୍ରୋତ୍ସାହିତ କରିବା ଏବଂ ରକ୍ତଦାତାମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍ ମାସ 14 ତାରିଖକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇଥାଏ। ଶ୍ରୋତାବନ୍ଧୁ, କାର୍ଲ ଲେଣ୍ଡଷ୍ଟେନର 1901 ଆବିଷ୍କାର କଲେ ଯେ ମଣିଷ ଶରୀରରେ ସମୁଦାୟ 4 ପ୍ରକାରର ବ୍ଲଡ୍ ଗ୍ରୁପ୍ ଅଛି। ବ୍ଲଡ୍ ଗ୍ରୁପ୍ ଏ, ବି, ଏ ବି ଓ ଓ। ଆମ ରକ୍ତ 2 ଭାଗରେ ଗଠିତ। ବ୍ଲଡ୍ ପ୍ଲାଜମା ବା ରକ୍ତରେ ଥିବା ସମସ୍ତ ତରଳ ପଦାର୍ଥ ଏବଂ ବ୍ଲଡ୍ କର୍ପସଲ୍ ବା ରକ୍ତରେ ଥିବା କୋଷ। ଏହି ରକ୍ତରେ 2 ପ୍ରକାରର ଜିନିଷ ଥାଏ, ଗୋଟିଏ ହେଉଛି ଆଣ୍ଟିବଡି ଆଉ ଗୋଟିଏ ହେଉଛି ଆଣ୍ଟିଜେନ୍। ଏହି ଆଣ୍ଟିବଡି ଆଉ ଆଣ୍ଟିଜେନ୍ କୋଉ ଗ୍ରୁପରେ କ'ଣ ଅଛନ୍ତି ସେହି ଅନୁସାରେ ରକ୍ତର ବର୍ଗୀକରଣ କରାହେଇଛି। ଯେମିତିକି ଶ୍ରୋତା ବନ୍ଧୁ, ବ୍ଲଡ୍ ଗ୍ରୁପ୍ ଏ ରେ ଆଣ୍ଟିଜେନ୍ ଏ କିନ୍ତୁ ଆଣ୍ଟିବଡି ବି, ସେହିପରି ବ୍ଲଡ୍ ଗ୍ରୁପ୍ ବି ରେ ଆଣ୍ଟିଜେନ୍ ବି ଆଣ୍ଟିବଡି ଏ। ବ୍ଲଡ୍ ଗ୍ରୁପ୍ ଏ ବି ରେ କେବଳ ଆଣ୍ଟିଜେନ୍ ଏ ଆଉ ବି ରହିଛନ୍ତି କିନ୍ତୁ କୌଣସି ବି ଆଣ୍ଟିବଡି ନାହିଁ। ବ୍ଲଡ୍ ଗ୍ରୁପ୍ ଓ ରେ ଆଣ୍ଟିଜେନ୍ ନାହାନ୍ତି, ଆଣ୍ଟିବଡି ଏ ଆଉ ବି ଉଭୟ ରହିଛନ୍ତି। ସେଥିପାଇଁ ଶ୍ରୋତା ବନ୍ଧୁ, ବ୍ଲଡ୍ ଗ୍ରୁପ୍ ଏ ବି କୁ ୟୁନିଭର୍ସାଲ୍ ଏକ୍ସେପ୍ଟର କୁହାଯାଏ। ଏହାର ଅର୍ଥ ଏ ବି ବ୍ଲଡ୍ ଗ୍ରୁପ୍ ବାଲା ମଣିଷ ସମସ୍ତଙ୍କଠାରୁ ରକ୍ତ ଗ୍ରହଣ କରିପାରିବେ। ସେହିପରି ବ୍ଲଡ୍ ଗ୍ରୁପ୍ ଓ ମାନଙ୍କୁ କୁହାଯାଏ ୟୁନିଭର୍ସାଲ୍ ଡୋନର, ଅର୍ଥାତ୍ ଏହି ବ୍ଲଡ୍ ଗ୍ରୁପ୍ ବାଲା ସମସ୍ତଙ୍କୁ ରକ୍ତ ଦେଇପାରିବେ କାରଣ ତାଙ୍କ ଦେହରେ ଆଣ୍ଟିଜେନ୍ ନଥାଏ। ଏହାପରେ ଶ୍ରୋତା ବନ୍ଧୁ, କାର୍ଲ ଲେଣ୍ଡଷ୍ଟେନର ପୁଣି ରକ୍ତରେ ଆର୍ଏଚ୍ ଫ୍ୟାକ୍ଟରକୁ ଆବିଷ୍କାର କରିଥିଲେ। ଆର୍ଏଚ୍ ଫ୍ୟାକ୍ଟର ହେଉଛି ଏକ ଅନ୍ୟ ବସ୍ତୁ ଯାହାକି ରକ୍ତରେ ଥାଏ ଏବଂ ଏହା ଗୋଟିଏ ମାଙ୍କଡ଼ ଶରୀରରୁ ପ୍ରଥମେ ଆବିଷ୍କାର କରାଯାଇଥିଲା, ଯାହାର ନାଁ ଥିଲା ରିସସ୍ ମଙ୍କି ଆର୍ଏଚ୍। ସେଥିପାଇଁ ଆର୍ଏଚ୍ ଫ୍ୟାକ୍ଟର କୁହାଯାଏ। ତେଣୁ ସେହି ହିସାବରେ ବ୍ଲଡ୍ ଗ୍ରୁପ୍କୁ ଭାଗ କଲେ ଏ ପଜିଟିଭ୍ ବା ଏ ନେଗେଟିଭ୍, ବି ପଜିଟିଭ୍ ବା ବି ନେଗେଟିଭ୍, ଏ ବି ପଜିଟିଭ୍ ବା ଏ ବି ନେଗେଟିଭ୍ ଏବଂ ଓ ପଜିଟିଭ୍ ବା ଓ ନେଗେଟିଭ୍। ଶ୍ରୋତାବନ୍ଧୁ, ରକ୍ତ ଦେବାବେଳେ ବା ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ସମୟରେ ଏହି ଆର୍ଏଚ୍ ଫ୍ୟାକ୍ଟରର ଗୁରୁତ୍ୱ ବହୁତ ବେଶୀ। ପଜିଟିଭ୍ ରକ୍ତ ଥିବା ମାନେ କେବଳ ପଜିଟିଭ୍କୁ ହିଁ ଦେଇପାରିବେ, ନେଗେଟିଭ୍ ଗ୍ରୁପ୍ ବାଲା ସେହିପରି କେବଳ ନେଗେଟିଭ୍ ଗ୍ରୁପ୍ଧାରୀଙ୍କ ପାଖରୁ ନେଇପାରିବେ। ଜଣେ ଏ ନେଗେଟିଭ୍ ବାଲା ବ୍ୟକ୍ତି ଜଣେ ଏ ନେଗେଟିଭ୍କୁ ହିଁ ରକ୍ତ ଦେଇପାରିବ। ଶ୍ରୋତାବନ୍ଧୁ, ସମାଜରେ ବିଶେଷ ଭାବରେ ନେଗେଟିଭ୍ ରକ୍ତଧାରୀଙ୍କର ସଂଖ୍ୟା ବହୁତ କମ୍। ତେଣୁ ଯେଉଁମାନେ ଏ ନେଗେଟିଭ୍ ବା ବି ନେଗେଟିଭ୍ ବା ଏ ବି ନେଗେଟିଭ୍ ବା ଓ ନେଗେଟିଭ୍, ସେମାନଙ୍କୁ ସମସ୍ତଙ୍କୁ ରେୟାର୍ ବ୍ଲଡ୍ ଗ୍ରୁପ୍ ଧରାଯାଏ। ଆବଶ୍ୟକ ନ ପଡ଼ିଲେ ସେମାନେ ରକ୍ତଦାନ କରନ୍ତି ନାହିଁ। ଯେଉଁ ଚିକିତ୍ସାଳୟରେ ରକ୍ତ ଭଣ୍ଡାର ରହିଅଛି ସେଠାରେ ନେଗେଟିଭ୍ ରକ୍ତବାଲାଙ୍କର ଠିକଣା ଲେଖା ହୋଇଥାଏ। ଏକ୍ସିଡେଣ୍ଟ ବା ସେହିପରି କୌଣସି ଗୁରୁତ୍ୱପୂର୍ଣ୍ଣ ରକ୍ତକ୍ଷରଣ ହେଲେ ଯଦି ସେହି ବ୍ୟକ୍ତିର ରକ୍ତ ନେଗେଟିଭ୍ ହୋଇଥାଏ ତେବେ ଯେଉଁମାନେ ରକ୍ତଦାତା ଅଛନ୍ତି ଯାହାଙ୍କର କି ରକ୍ତ ନେଗେଟିଭ୍ ବ୍ଲଡ୍ ଗ୍ରୁପ୍ର ସେମାନେ ତାକୁ ଦେଇପାରିବେ। ଶ୍ରୋତାବନ୍ଧୁ, ଆମ ସମାଜରେ ଏମିତି ଅନେକ ରକ୍ତଦାତା ଓ ସ୍ୱେଚ୍ଛାସେବୀ ଅଛନ୍ତି ଯେଉଁମାନେ କୌଣସି ପ୍ରଚାର ବା ପ୍ରସିଦ୍ଧିର ଆଶା ନ ରଖି କେବଳ ଗୋଟିଏ ଫୋନ୍ କଲେ ପୀଡ଼ିତଙ୍କ ପାଇଁ ରକ୍ତ ଭଣ୍ଡାରକୁ ଧାଇଁ ଆସନ୍ତି। ପ୍ରସୂତି ମହିଳା, ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି

ଥାଲାସେମିଆ ଏବଂ କ୍ୟାନ୍ସର ଭଳି ଦୁରାରୋଗ୍ୟରେ ପୀଡ଼ିତ ଶିଶୁମାନଙ୍କ ପାଇଁ ଏହି ରକ୍ତଦାତାମାନେ ସାକ୍ଷାତ ଭଗବାନ ସଦୃଶ। ନିଜ ଶରୀରରୁ ରକ୍ତ ଦେଇ ଅନ୍ୟ ଜଣଙ୍କ ଶିରାରେ ନୂତନ ଜୀବନର ସଞ୍ଚାର କରିବା ଭିତରେ ଯେଉଁ ଆତ୍ମସନ୍ତୋଷ ମିଳେ ତାହା ବୋଧହୁଏ ପୃଥିବୀର ଅନ୍ୟ କୌଣସି କାର୍ଯ୍ୟରେ ମିଳେ ନାହିଁ। ଶ୍ରୋତାବନ୍ଧୁ, ଦିନ ଥିଲା ରକ୍ତଦାନ କଲେ ଶରୀର ଦୁର୍ବଳ ହୋଇଯାଏ କିମ୍ବା ରୋଗ ବ୍ୟାପେ ବୋଲି ଲୋକଙ୍କ ମନରେ ଅନେକ ଭୟ ଓ ଭ୍ରାନ୍ତ ଧାରଣା ରହିଥିଲା। ହେଲେ ଆଜି ଶିକ୍ଷା ଓ ସଚେତନତା ଯୋଗୁଁ ସମାଜର ଚିନ୍ତାଧାରା ବଦଳିଛି। ବିଶେଷ କରି ଓଡ଼ିଶାର ଯୁବପିଢ଼ି ଓ ବିଭିନ୍ନ ସାମାଜିକ ସଂଗଠନ ଏବେ ରକ୍ତଦାନ ଶିବିରମାନ ଆୟୋଜନ କରି ରକ୍ତର ଅଭାବକୁ ଦୂର କରିବା ପାଇଁ ଆଗେଇ ଆସୁଛନ୍ତି। ଡାକ୍ତରୀ ବିଜ୍ଞାନ ଅନୁଯାୟୀ ପ୍ରତି 3 ମାସରେ ଜଣେ ସୁସ୍ଥ ବ୍ୟକ୍ତି ନିରାପଦରେ ରକ୍ତଦାନ କରିପାରିବେ। ଏହାଦ୍ୱାରା ଶରୀରରେ ନୂତନ ରକ୍ତକଣିକା ସୃଷ୍ଟି ହେବା ସହ ହୃଦରୋଗର ଆଶଙ୍କା ମଧ୍ୟ ହ୍ରାସ ପାଇଥାଏ। ଏବେ ଯେଉଁ ବ୍ୟକ୍ତି ରକ୍ତଦାନ କରୁଛନ୍ତି, ପରୀକ୍ଷାଗାରରେ ତାହା ଭଲ ଭାବରେ ଏକ୍ଜାମିନ୍ ହେବା ପରେ ତାଙ୍କର ରକ୍ତକୁ ଭାଗ ଭାଗ କରି ଦିଆଯାଏ। ଯେଉଁମାନଙ୍କର ବ୍ଲଡ୍ ପ୍ଲେଟଲେଟ୍ ଦରକାର ତାଙ୍କୁ ପ୍ଲେଟଲେଟ୍ ଦିଆଯାଏ, ଯେଉଁମାନଙ୍କର ହିମୋଗ୍ଲୋବିନ୍ ସର୍ଟ ଥାଏ ତାଙ୍କୁ ହିମୋଗ୍ଲୋବିନ୍ ଦିଆଯାଏ, ଯେଉଁମାନଙ୍କର ବ୍ଲଡ୍ ପ୍ଲାଜମା ଦରକାର ତାଙ୍କୁ ବ୍ଲଡ୍ ପ୍ଲାଜମା ଦିଆଯାଏ। ଶ୍ରୋତାବନ୍ଧୁ, କାର୍ଲ ଲୋଏନଷ୍ଟାଇନର ରକ୍ତ ଗ୍ରୁପ୍ର ଆବିଷ୍କାର କରି ଆମକୁ ମାନବିକତାର ସେହି ମହତ୍ କର୍ତ୍ତବ୍ୟକୁ ମନେ ପକାଇ ଦେଇଛନ୍ତି। ତେଣୁ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଇଁ ଆମେମାନଙ୍କୁ ଏହା ପ୍ରେରିତ କରିପାରିଛି। ଯଦି ଜଣଙ୍କର ମୂଲ୍ୟବାନ ରକ୍ତର କେଇଟା ବୁନ୍ଦା କାହାର ଉଜୁଡ଼ି ଯାଉଥିବା ସଂସାରକୁ ହସଖୁସିରେ ଭରି ଦେଇଥାଏ, ତାହା ହିଁ ମାନବିକତାର ସବୁଠୁ ଅତୁଳନୀୟ ଉଦାହରଣ। ଶ୍ରୋତାବନ୍ଧୁ, କାର୍ଲ ଲୋଏନଷ୍ଟାଇନର ଏହି ଅତୁଲ୍ୟ ଗବେଷଣା ବଳରେ ରକ୍ତର ଶ୍ରେଣୀଭାଗ କରି କୋଟି କୋଟି ମୁମୂର୍ଷୁଙ୍କୁ ନୂଆ ଜୀବନ ଦେଇପାରିଥିଲେ। ତେଣୁ ସମସ୍ତେ ଏହି ରକ୍ତର ମହତ୍ତ୍ୱ ବୁଝିବା। ଯେଉଁମାନେ ରକ୍ତହୀନତାର ଶିକାର ହେଉଛନ୍ତି ସେମାନେ ଠିକ୍ ଭାବରେ ଖାଦ୍ୟ, ବିଶେଷ କରି ଭିଟାମିନ୍ ଏ ଜାତୀୟ ଖାଦ୍ୟ ଖାଇ ନିଜର ରକ୍ତର ସ୍ତର ଠିକ୍ ରଖନ୍ତୁ। ଏହା ହିଁ ଆମର ଆଜିର ବିଜ୍ଞାନ ବାର୍ତ୍ତାର ବାର୍ତ୍ତା। ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ପ୍ରସ୍ତୁତି ଓ ଉପସ୍ଥାପନାରେ ମୁଁ ସ୍ମିତା ଦାସ। ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମ କେମିତି ଲାଗେ ଆମମାନଙ୍କୁ ଚିଠି ଲେଖି ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣା ହେଉଛି ବିଜ୍ଞାନ ବାର୍ତ୍ତା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍କୋଡ଼୍ 7572। ରହୁଛି, ନମସ୍କାର।

ଶେଷ ହେଲା ବିଜ୍ଞାନ ବାର୍ତ୍ତା। ରଚନା ତଥା ଉପସ୍ଥାପନାରେ ଶେଷ ହେଲା ବିଜ୍ଞାନ ବାର୍ତ୍ତା। ରଚନା ତଥା ଉପସ୍ଥାପନାରେ ଥିଲେ ସ୍ମିତା ଦାସ। ଆକାଶବାଣୀ ବାରିପଦା।

ଶୁଣୁଥିଲେ ସୁଗମ ସଙ୍ଗୀତ ଆକାଶବାଣୀ ପାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଏକକ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆଜି କ୍ରମରେ ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ର ବିଜୟପଥ।